ଗାନ୍ଧୀଜୀ କହିଥିଲେ, ଶକ୍ତି ଶାରୀରିକ କ୍ଷମତାରୁ ନୁହେଁ, ଅଦ୍ୟମ ଇଚ୍ଛା ଶକ୍ତିରୁ ଆସିଥାଏ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ, ଆସନ୍ତୁ ଶୁଣିବା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ପ୍ରଚାର କଲୁ ଭକ୍ତି ଗୀତ
1: ବା ଘଟଣାକ୍ରମ ହୁଏତ ମାଧ୍ୟମ ହୋଇପାରନ୍ତି, କିନ୍ତୁ ସେ ବ୍ୟକ୍ତିର ଗୁଣ କର୍ମ ସ୍ୱଭାବରେ ଓ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ହିଁ ଏହାର ଲକ୍ଷ୍ୟ ହୋଇଥାଏ। ଅଶୋକ ତ କଳିଙ୍ଗ ଜୟ କଲେ, କିନ୍ତୁ ତାଙ୍କ ଅନ୍ତଃକରଣର ହାହାକାର ଶାନ୍ତ ହେଲା ନାହିଁ। ପ୍ରବଳ ରକ୍ତପାତ ଓ ବିନାଶ ବଦଳରେ ମିଳିଥିବା ଏହି ସାଫଲ୍ୟ ତାଙ୍କୁ ଶାନ୍ତି ଦେଇପାରିଲା ନାହିଁ। ବୁଦ୍ଧଙ୍କର ଶରଣାପନ୍ନ ହେବା ମାତ୍ରେ ହିଁ ତାଙ୍କର ଜୀବନକ୍ରମ ବଦଳିଗଲା। ଧର୍ମଚକ୍ର ପ୍ରବର୍ତ୍ତନର ଶୁଭ ଉଦ୍ଦେଶ୍ୟରେ ସେ ନିଜକୁ ସମର୍ପିତ କରିଦେଲେ। ଅହଂଭାବର ବିକୃତି ଉପରେ କଠୋର ଅଙ୍କୁଶ ଯେଉଁ ସମର୍ପଣ ଭାବକୁ ଜନ୍ମ ଦେଲା, ତାହା ତାହାଙ୍କୁ ବୁଦ୍ଧରୂପୀ ଆଦର୍ଶବାଦୀ ପରମାତ୍ମା ସତ୍ତାଙ୍କ ସହିତ ସଂଯୁକ୍ତ କରି ମହାନ ଚକ୍ରବର୍ତ୍ତୀ ସମ୍ରାଟ ଅଶୋକ ରୂପେ ଅମର କରିଦେଲା। ଅଙ୍ଗୁଳିମାଳ ଥିଲା ଦସ୍ୟୁ, କିନ୍ତୁ ବୁଦ୍ଧଙ୍କ କରୁଣା ତାହାର ନିଷ୍ଠୁର ଶୁଷ୍କ ଅନ୍ତଃକ୍ଷେତ୍ରରେ କୃପା ରୂପେ ବର୍ଷା ହେଲା। ସେ ନିଜର ଦୃଷ୍ଟିକୋଣ ବଦଳାଇ ଓ ପତନ ପଥରୁ ନିଜକୁ ଫେରାଇ ପ୍ରବଜ୍ଞା ଅନୁସରଣ କଲେ। ଧର୍ମ କାର୍ଯ୍ୟରେ ପ୍ରବୃତ୍ତ ହେବା ସଙ୍ଗେ ସଙ୍ଗେ ତାଙ୍କର ଜୀବନଧାରା ବଦଳିଗଲା। ଆର୍ଯ୍ୟ ସମାଜର ପ୍ରସିଦ୍ଧ ନେତା ସ୍ୱାମୀ ଶ୍ରଦ୍ଧାନନ୍ଦ ଯୁବାବସ୍ଥାରେ କୁମାର୍ଗ ଗାମୀ ଥିଲେ। ସେତେବେଳେ ସେ ଜଣେ କଟୁଆଳର କୁସଙ୍ଗଗ୍ରସ୍ତ ପୁତ୍ର ଥିଲେ। ତାଙ୍କୁ ମଦ ମାଂସ ଜୁଆର ନିଶା ଘାରିଥିଲା। ଉନ୍ନତ ଜୀବନ ସହ କୁସଙ୍ଗରେ ପଡ଼ି ସେ ମନ୍ଦ କାର୍ଯ୍ୟରେ ପ୍ରବୃତ୍ତ ହେଉଥିଲେ। ଦିନେ ମୁନ୍ସିରାମ, ଯାହାକି ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କର ପୂର୍ବ ନାମ, ମଦ ନିଶାରେ ବିଶ୍ୟାଳୟ ଗମନ କଲେ। ବିଳମ୍ବ ରାତ୍ରିରେ ଘରକୁ ଫେରିବା ପରେ ସେ ବାନ୍ତି କଲେ। ତାଙ୍କର ପତ୍ନୀ ଥିଲେ ଆଦର୍ଶ ନାରୀ, ସେ ତାଙ୍କର ମୁହଁ ଧୋଇଦେଲେ, ବାନ୍ତିରେ ଭିଜିଥିବା କପଡ଼ା ବଦଳାଇ ତାଙ୍କୁ ପଲଙ୍କ ଉପରେ ଶୁଆଇଦେଲେ ଏବଂ ମୁଣ୍ଡ ଟିପିବାରେ ଲାଗିଲେ। ନିଦ ଆସିଗଲା ଓ ଶ୍ରଦ୍ଧାନନ୍ଦ ଶୋଇଗଲେ। ନିଦ ଭାଙ୍ଗିବାରୁ ସେ ପାଣି ମାଗିଲେ। ଦେବୀ ଉଠିଲେ, କ୍ଷୀରରେ ମିଶ୍ରି ମିଶାଇ ସେ ତାଙ୍କୁ ପିଇବାକୁ ଦେଲେ। ପ୍ରକୃତିସ୍ଥ ହେବା ପରେ ସେ ପଚାରିଲେ, ଏ ପର୍ଯ୍ୟନ୍ତ ତୁମେ ଶୋଇନାହ, ଖାଇଛ କି ନାହିଁ? ପତ୍ନୀ ଉତ୍ତର ଦେଲେ, ମୁଁ ତୁମକୁ ନ ଖୁଆଇ ନିଜେ କିପରି ଖାଆନ୍ତି? ନିଜ ପତ୍ନୀଙ୍କର ଏପରି ଉଦାରତା ଓ ଶ୍ରଦ୍ଧା ଦେଖି ପତିଙ୍କ ହୃଦୟ ତରଳିଗଲା। ସେ ନିଜର କୁକର୍ମ ଯୋଗୁଁ କ୍ଷମା ମାଗିବାରୁ ପତ୍ନୀ କହିଲେ, ଆପଣ ମୋର ସ୍ୱାମୀ, ଏମିତି କହି ଆପଣ ମୋତେ ପାପଗ୍ରସ୍ତ କରନ୍ତୁ ନାହିଁ। ମୁଁ ତ ଆପଣଙ୍କୁ ପରମେଶ୍ୱର ମନେ କରି ଆପଣଙ୍କ ସେବାକୁ ନିଜର କର୍ତ୍ତବ୍ୟ ବୋଲି ଧରି ନେଇଛି। ସେହି ରାତିରେ ହିଁ ତାଙ୍କର ଜୀବନ ବଦଳିଗଲା। ସ୍ୱାମୀ ଶ୍ରଦ୍ଧାନନ୍ଦ ନିଜ ଜୀବନୀ ଗ୍ରନ୍ଥରେ ଏହି ଘଟଣାକୁ ନିଜ ଜୀବନର ଦିଗ ବଦଳାଇବାର ଘଟଣା ବୋଲି ଲେଖିଛନ୍ତି। ମାଙ୍କଡ଼ ସ୍ୱଭାବତଃ ଚଞ୍ଚଳ ହୋଇଥାନ୍ତି। କୌଣସି ସୃଜନ କାର୍ଯ୍ୟରେ ପ୍ରବୃତ୍ତ ହେବା ପାଇଁ ସେମାନଙ୍କଠାରୁ ଆଶା କରାଯାଇ ନପାରେ, କିନ୍ତୁ ସେହି ଅଶିକ୍ଷିତ ବାନରଗଣ ଯେବେ ରାମଙ୍କ କାମରେ ଲାଗିଲେ, ପ୍ରଭୁ ସେମାନଙ୍କ ଉପରେ କୃପା ବର୍ଷା କଲେ। ସେତେବେଳେ ସେମାନେ ଅନୁଶାସନାଧୀନ ସୈନିକ ହୋଇଗଲେ। ସେତୁବନ୍ଧନ ଅସୁର ସଂହାର ପରି ମହତ୍ କାର୍ଯ୍ୟରେ ଭଗବାନ ଶ୍ରୀରାମଙ୍କର ସହଯୋଗୀ ହୋଇ ଧନ୍ୟ ହୋଇଗଲେ। ନିର୍ମଳ ଈଶ୍ୱର ଭକ୍ତି ସାଧକକୁ ମାନବୀୟ ସଦ୍ଗୁଣରେ ପରିପୂର୍ଣ୍ଣ କରିଦିଏ। ଏହା ସହିତ ଯେଉଁ ଉଦାରତା ଉତ୍ପନ୍ନ କରେ, ତାହାଦ୍ୱାରା ନିଜର ନ୍ୟୁନତମ ଆବଶ୍ୟକତା ପୂରଣ କରି ବ୍ୟକ୍ତି ନିଜର ଉପଲବ୍ଧିକୁ ବିଶ୍ୱ ବସୁଧାର ଉପକାର ପାଇଁ ସମର୍ପଣ କରେ। ଏପରି ଭକ୍ତମାନେ ଏହି ପୃଥିବୀରେ ଦେବତା ସମାନ, ନ ମାଗିଲେ ସୁଦ୍ଧା ସେମାନେ ଈଶ୍ୱରଙ୍କ ଠାରୁ ଅଜସ୍ର ସହଯୋଗ ପାଆନ୍ତି। କିଏ କେଉଁ ସିଦ୍ଧି ପାଇଲା ଏହା ଭକ୍ତିର ପ୍ରମାଣ ନୁହେଁ। ଈଶ୍ୱର ଭକ୍ତି ମନୁଷ୍ୟଠାରେ ଉଦାର ବୃତ୍ତିର ସମାବେଶ କରେ। ତେଣୁ ବ୍ୟକ୍ତି ନିଜର ନୁହେଁ, ବରଂ ସମଗ୍ର ମାନବ ଜାତିର ପୀଡ଼ାକୁ ନିଜର ପୀଡ଼ା ବୋଲି ଅନୁଭବ କରେ। ଏଥିପାଇଁ ସେ ନିଜର ଅନ୍ତଃକ୍ଷେତ୍ରରେ ସଦ୍ଗୁଣର ବୃଦ୍ଧି କରି ନିଜେ ଜଣେ ସାଧାରଣ ନାଗରିକ ପରି ଜୀବନ ନିର୍ବାହ କରେ। ତାହେଲେ ସୃଷ୍ଟିର ସମସ୍ତ ପ୍ରାଣୀ ନିଜ ଆବଶ୍ୟକତା ଅନୁସାରେ ଉପଲବ୍ଧ ସମ୍ପଦକୁ ଉପଭୋଗ କରିଥାନ୍ତି। ହର୍ଷବର୍ଦ୍ଧନ ସର୍ବମେଧ ଯଜ୍ଞ କଲେ। ସେ ନିଜର ସବୁଧନ ପରମାର୍ଥ ଉଦ୍ଦେଶ୍ୟରେ ଲଗାଇଦେଲେ। ନିଜ ପାଖରେ କେବଳ ନିର୍ବାହଯୋଗ୍ୟ ସମ୍ପତ୍ତି ରଖିଲେ। ଅଥଚ ସମ୍ରାଟ ହୋଇଥିବାରୁ ସେ ପୂର୍ଣ୍ଣ ସୁବିଧା ନେଇପାରିଥାନ୍ତେ। ଜନକ ରାଜା ଥିଲେ ସତ, କିନ୍ତୁ ଋଷିତୁଲ୍ୟ ଜୀବନଯାପନ କରୁଥିଲେ। ବିଦେହ ନାମରେ ପରିଚିତ ଜନକ ଜୀବନମୁକ୍ତ ଅବସ୍ଥାରେ ଉଦାର ଜୀବନ କଟାଉଥିଲେ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ନିଜର ଉପାର୍ଜନରୁ ଯତ୍ସାମାନ୍ୟ ନିର୍ବାହଯୋଗ୍ୟ ଅଂଶ ନିଜ ପାଇଁ ରଖି ବଳକା ଅଂଶ ସମାଜ ପାଇଁ ବ୍ୟୟ କରୁଥିଲେ। ଏପରି ଉଦାରତା ହିଁ ନିର୍ମଳ ଭକ୍ତିର ସ୍ୱରୂପ। ଶ୍ରୋତାବନ୍ଧୁ, ଆଜି ଆମେ ପ୍ରଜ୍ଞାପୂରଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ନମସ୍କାର।

ପ୍ରଚାର କଲୁ ଆଜିର ଭାବନାରେ ପ୍ରଜ୍ଞା ପୁରାଣର ପ୍ରଥମ ଭାଗ। ଉପସ୍ଥାପନାରେ ଥିଲେ ଲକ୍ଷ୍ମଣ କୁମାର ପଣ୍ଡା, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 447ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର, ପଦ୍ମାବତୀ ଦ୍ୱିବେଦୀ, ମନ୍ମଥ ମିଶ୍ର ଏବଂ ଶରତ କୁମାର ନାୟକ।

ପ୍ରଜର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 447ତମ ଭାଗ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 6:45 ହେବାକୁ ଯାଉଛି। ପ୍ରଥମେ ସୂଚନା ଓ ବିଜ୍ଞାପନ ସହ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପିଏମ୍ଜିଏସ୍ଏୱାଇର ସଫଳ କାର୍ଯ୍ୟାନ୍ୱୟନ ଲାଗି ଓଡ଼ିଶାକେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଗଲା 10 ତାରିଖ ମଧ୍ୟପ୍ରଦେଶର ସିହୋରଠାରେ ପିଏମ୍ଜିଏସ୍ୱାଇର 25 ବର୍ଷ ପୂର୍ତ୍ତି ଅବସରରେ ଏହି ସମ୍ମାନ ଦିଆଯାଇଛି। ସର୍ବାଧିକ ଲୋକ ରହୁଥିବା କ୍ଷେତ୍ର ସଂଯୋଗ ବର୍ଗଥି ଓଡ଼ିଶା 16,990 ଜନବସତିକେ ସଡ଼କ ସଂଯୋଗ ଦେଇକରି ଦେଶେ 3 ନମ୍ବର ଠାନ୍ ପାଇଛି। ପାହାଡ଼ିଆ ଇଲାକାର ବର୍ଗଥି 2,132 ଜନବସତିକେ ସଂଯୋଗ କରିକିରି ବିଲ୍ ଓଡ଼ିଶାକେ 3 ନମ୍ବର ପୁରସ୍କାର ମିଳିଛି। ଏ ଅବସରରେ ଓଡ଼ିଶାର ବନ୍ଧାରା ମଡେଲ ବିଲ୍ ପ୍ରଦର୍ଶିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନ ନଗଲାଖେଲ ଭିଭିଭୂମି ବିକାଶ ବାବଦ ଗୋଟିଏ ଉଚ୍ଚସ୍ତରୀୟ କମିଟି ବୈଠକ ହୋଇଯାଇଛି। ବୈଠକଟି ସରକାରୀ ଆଉ ବେସରକାରୀ ଭାଗିଦାରୀ ବହୁଟେ ଜରୁରୀ ପିପିପି ପ୍ରକଳ୍ପ କାର୍ଯ୍ୟକାରିତା ବାବଦେ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ, ସ୍ୱେରେଜ, ସହରୀ ବିକାଶ, ଜଳଯୋଗାଣ, ପ୍ରାଣୀ ଟିକା ଉତ୍ପାଦନ ବାଗିର କ୍ଷେତ୍ରର ମୋଟ 1,130 କୋଟି ଟଙ୍କା ଖର୍ଚ୍ଚାଥି ନୂଆ 5ଟା ପିପିପି ପ୍ରକଳ୍ପକେ ବୈଠକଟି ନୀତିଗତ ମଞ୍ଜୁରୀ ମିଳିଛି। ରାଜ୍ୟ ଗଲାକାଲିଠାରୁ ଡାଲୁଆ ଧାନଘିନା ପ୍ରକ୍ରିୟା ମୂଲ ହୋଇଛି। ବରଗଡ଼ ଜିଲ୍ଲାନ ଧାନଘିନା ମୂଲ ହୋଇଥିବା ବେଳେ ସରକାରୀ ସ୍ତରଥି ଧାନ ବିକିବାର ଲାଗି ପାଖାପାଖି 1,05,000 ଜଣ ଚାଷୀ ପଞ୍ଜୀକରଣ କରିଛନ୍। ସେମାନଙ୍କର ଭିତରୁ ଏପତକ 96,377 ଜଣ ଚାଷୀଙ୍କୁ ଟୋକନ ଦିଆଯାଇଛି। ଏ ମାସ 15 ତାରିଖ ସମ୍ବଲପୁର, ବାଲେଶ୍ୱର, କଟକ ଆଉ ପୁରୀ ଜିଲ୍ଲାନ ଡାଲୁଆ ଧାନଘିନା ମୂଲ କରାଯିବା। ସମ୍ବଲପୁର ଜିଲ୍ଲାନ 19,113 ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ 18,000ରୁ ଅଧିକା ଲୋକଙ୍କୁ ଟୋକନ ମିଳିସାରିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ନୂଆପଡ଼ା ଜିଲ୍ଲାର ଖରିଆ ରୋଡ୍ ତକ୍ ପାଖାପାଖି 70 କିଲୋମିଟର ଲମ୍ବା ରାସ୍ତାକେ ଚାରିଥାକିଆ କରାଯିବା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଏ ରାସ୍ତା ଭିତରେ 5ଟା ମୁଖିଆ ପୁଲିଆ ଆର୍ 15ଟା ଛୋଟ ପୁଲିଆ ତିଆରି କରାଯିବା। ଏଥିଲାଗି 640 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପୁଲିଆ ତିଆରି କରିବାର ଲାଗି 91 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ମନ୍ତ୍ରୀ କହିଛନ୍। ଇତାର ସହିତ ତେଲ ନଦୀ ଉପରେ ଥିବା ପୁରୁଣା ପୁଲିଆର ବିଲ୍ ମରାମତି କରାଯିବା। କଳାହାଣ୍ଡି ଆଉ ନୂଆପଡ଼ା ଜିଲ୍ଲା ଭିତରେ ଯୋଗାଯୋଗକେ ତୁର୍ତ୍ତି ଅସୁଗମ କରିବାର ଲକ୍ଷ୍ୟଟି ଏହି ରାସ୍ତା ତିଆରି କରାଯିବା। ଇତା ଜରିଆ ସ୍ଥାନୀୟ ଇଲାକା ଲୋକମାନଙ୍କର ଯାହା ସୁବିଧା ହେବାର ସହିତ ଖାସ କରି ଛୋଟ ଚାଷୀ ଆଉ ବ୍ୟବସାୟୀମାନେ ଲାଭ ପାଇବେ। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁମାନଙ୍କର ବଡ଼ ମହାସ୍ନାନ ନୀତି କରାଯାଇଥିବାନୁ ରତ୍ନଭଣ୍ଡାର ଗଣତି କାମ ଘଣ୍ଟେ ଡେରିଥି ବେଲବୁଡ଼ର 6 ବାଜିକରି 24 ମିନିଟ୍ ମୂଲ ହୋଇକରି ରାତି 9 ବାଜିକରି 25 ମିନିଟ୍ ତକ ଚାଲିଥିଲା। ଜେମୋଲୋଜିଷ୍ଟମାନଙ୍କର ସାହାଯ୍ୟ ରତ୍ନ ଅଳଙ୍କାର ଚିହ୍ନଟ କାମ କରାଯାଇଥିବା ବେଳେ

1978 ମସିହା ତାଲିକା ସହିତ ସବୁ ଅଳଙ୍କାରମାନଙ୍କୁ ମେଲ୍ କରାଯାଇଛି। ଆଜି ମଧ୍ୟାହ୍ନ ଧୂପ ଉତ୍ରୁ ଫେରଘା ଗନ୍ତି ମୂଲ ହେବା। ଇ ମାସେ 12, 19, 21, 23, 26, 28, 29 ଆଉ 30 ତାରିଖ ଦିନ ଗଣତି ଚାଲବା। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍, କେନ୍ସି ବିଲ୍ ଅଳଙ୍କାର ନାହିଁ ଅଛି ଆଉ ଏହାଦେ ତ ଗଣତିଥି ସବୁ ମେଲ୍ ଖାଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଲ ଆଇବା ହପ୍ତା ବାହାରିବା। ଦିନ ଧାରିଜ ନାହିଁ ହୋଇଥିଲେ ଭିଲ 19-21 ତାରିଖ ଭିତରେ ପରୀକ୍ଷା ଫଲ ବାହାରିବା ବୋଲି ସିଏଚ୍ଏସ୍ସି ତରଫରୁ କୁହାଯାଇଛି। ଏଥର ଗୋଟିଏ ଦିନେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଲ ବାହାରିବା। ପରୀକ୍ଷାର୍ଥୀମାନେ www.orissaresults.nic.in ଜରିଆରେ ସେମାନଙ୍କର ପରୀକ୍ଷା ଫଲ ଜାଣିପାରିବେ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଏଥର ଯୁକ୍ତ 2 ପରୀକ୍ଷାର୍ଥୀ 1357 ପରୀକ୍ଷା କେନ୍ଦ୍ର ନ ପାଖାପାଖି 4 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରୋଗୀ ସେବା ଦିଗେ ସେବିକାମାନଙ୍କର ଉତ୍ସର୍ଗୀକୃତ ମନୋଭାବକେ ସମ୍ମାନ ଜଣାବା ଲାଗି ଏସାରା ପୂର୍ଥିନ ପାଳନ ହେଉଛି ଅନ୍ତର୍ଜାତୀୟ ସେବିକା ଦିବସ। ଏ ବଛର ସେବିକା ଦିବସର ବାର୍ତ୍ତା ହେଉଛି, ଆମର ନର୍ସ ଆମର ଭବିଷ୍ୟତ। ସଶକ୍ତ ନର୍ସମାନେ ଜୀବନ ରକ୍ଷା କରସନ୍। ଆଧୁନିକ ନର୍ସିଂ ସେବାକେ ମୂଲ କରିଥିବା ଫ୍ଲୋରେନ୍ସ ନାଇଟେଙ୍ଗେଲ୍ସଙ୍କର ଜନ୍ମଦିନ ମେ ମାସର 12 ତାରିଖକେ ଗଲା। 1965 ମସିହାନୁ ଅନ୍ତର୍ଜାତୀୟ ସେବିକା ପରିଷଦର ନିଷ୍ପତ୍ତି ଅନୁସାରେ ଅନ୍ତର୍ଜାତୀୟ ସେବିକା ଦିବସ ଭାବେ ପାଳନ କରାଯାଉଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆଜି ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଲୋକସଙ୍ଗୀତ ସମାରୋହ ନୂଆ 90ର ଆୟୋଜନ କରାଯାଉଛି। ସମ୍ବଲପୁରୀ ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁର 6:30 ବଜେ ହେବାର୍କେ ଥିବା ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଲୋକନାଚ ଆଉ ଲୋକଗୀତ ପରିବେଷଣ କରିବେ। ପ୍ରଭାବଥି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଏତାର ପ୍ରଭାବଥି ରାଜ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ରାଜ୍ୟର 17 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଡ଼େ ଗଲାକାଲି ସମ୍ବଲପୁରର ରାଜ୍ୟର ସବୁନୁଚ ତାପମାତ୍ରା 39.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଠାରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଶୁଣୁଥିଲେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବଲାଙ୍ଗୀର, ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସକାଳ 7:10 ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ରଖିଛୁ ଓଡ଼ିଆ ଭକ୍ତିଗୀତ। 7:35 ପ୍ରଚାର କରିବୁ ଚାଷର ହାଲ, ଉପସ୍ଥାପନା କୀର୍ତ୍ତନ ଦେବ। 7:40 ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସର 284 ଅଧ୍ୟାୟ ଶୁଣିବେ। 7:50 ପାରମ୍ପରିକ ଗୀତକ୍ରମରେ ପ୍ରଚାର କରିବୁ ଛାନ୍ଦ। ହିନ୍ଦୀ କଥାଚିତ୍ର ଗୀତ ରଖିଛୁ 8:30, ଓଡ଼ିଆ କଥାଚିତ୍ର ଗୀତ ରଖିଛୁ 8:45। ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ 9:00 10:00, 10:05 11:00, 12:30 1:50, ଅପରାହ୍ନ 2:45 ଅପରାହ୍ନ 5:00 ଏବଂ ରାତି 9:15 ରାତି 10:00 ପର୍ଯ୍ୟନ୍ତ। 11:00 ପ୍ରଚାର କରିବୁ ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ, ଉପସ୍ଥାପନା ସଂସ୍କୃତି ପଟ୍ଟନାୟକ, ପ୍ରଯୋଜନ ମନୋଜ କୁମାର ପୂଜାରୀ। 12:00 ରଖିଛୁ ଭକ୍ତ କବି ରାମଦାସ ବିରଚିତ ଦାଢ଼୍ୟତା ଭକ୍ତି, ବିଷୟ ଦୀନବନ୍ଧୁ ଦାସର ପ୍ରଥମ ଭାଗ, ବେତାର ସମ୍ପାଦନା ଶ୍ରୀଚରଣ ଦାସ, ସଙ୍ଗୀତ ନିର୍ଦ୍ଦେଶନା ଚୌଧୁରୀ ଭାରତୀ କୃଷ୍ଣ, ପ୍ରଯୋଜନା ଦୀପକ ସାମନ୍ତରାୟ। କଣ୍ଠଶିଳ୍ପୀମାନେ ହେଲେ ଗୀତା ଦାସ, ତୃପ୍ତି ଦାସ, ଶରତ ନାୟକ ଏବଂ ସୁବାସ ଦାସ। ଶ୍ରୋତାବନ୍ଧୁ, ଏ ଥିଲା ଆଜିର କାର୍ଯ୍ୟକ୍ରମର ରୂପରେଖ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ମଳୟରଞ୍ଜନ ମିଶ୍ର ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାରେ ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଧାନ ବିକ୍ରି ପାଇଁ ପ୍ରାୟ 1,05,000 ଚାଷୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 96,377 ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ବାଲେଶ୍ୱର, କଟକ, ପୁରୀ, ସମ୍ବଲପୁରରେ ଆସନ୍ତା 15 ତାରିଖରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର 65ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରୀ ଏବଂ ବେସରକାରୀ ଭାଗିଦାରିତାରେ କାର୍ଯ୍ୟକାରୀ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି। ମୋଟ 1,130 କୋଟି ଟଙ୍କା ବ୍ୟୟ ଅଟକଳରେ 5ଟି ନୂତନ ପିପିପି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗ୍ରାମୀଣ ସଂଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନେଇ ଓଡ଼ିଶା ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ମଧ୍ୟପ୍ରଦେଶର ସିହୋରଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ଯୋଜନାର 25 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ସମାରୋହରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ ପୁରସ୍କାର ବିତରଣ କରିଛନ୍ତି। ଯୋଜନା ଅଧୀନରେ ରାଜ୍ୟକୁ ମିଳିଥିବା ଏହି ଜାତୀୟସ୍ତରୀୟ ସ୍ୱୀକୃତି ଗ୍ରାମୀଣ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ମଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନଫଡ଼ା ପଶୁ ଚିକିତ୍ସାଳୟ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉଙ୍କ ଭିତର ଚନ୍ଦନଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହା ଚାଲିବ। ଠାକୁରଙ୍କର 12 ମାସରେ 13 ପର୍ବ ପାଳନ ଦେବନୀତି ମଧ୍ୟରୁ ଏହା ଏକ ଗୁପ୍ତ ନୀତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତିକ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ 1965 ମସିହାରୁ ଆଜିର ଦିନକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଗତକାଲି ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଏଥିରେ ସନ୍ତୁ ଶୁଣିବା ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
1: ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହୋଇଥିବା ଅବସ୍ଥାକୁ ମଧୁମେହ ବା ଡାଇବେଟିସ୍ ମେଲିଟସ୍ ବୋଲି କୁହାଯାଏ। ଏହିଭଳି ରୋଗୀ ଅନେକ ବିଷୟରେ ସତର୍କ ରହିବା ଉଚିତ। ରକ୍ତର ଶର୍କରା ନିୟନ୍ତ୍ରଣରେ ନ ରହିଲେ ଆଖିରେ ନାନା ପ୍ରକାର ରୋଗ ଦେଖାଦେଇଥାଏ। ସବୁଠାରୁ ବଡ଼ କଥା ହେଲା, ମଧୁମେହ ରୋଗୀ ସେପର୍ଯ୍ୟନ୍ତ ତାଙ୍କ ଆଖିରେ କୌଣସି ରୋଗ ଅଛି ବୋଲି ଜାଣିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ଆଖି ସାଂଘାତିକ କ୍ଷତିଗ୍ରସ୍ତ ନ ହୋଇଛି। ତେଣୁ ମଧୁମେହ ରୋଗୀ ନିୟମିତ ଆଖି ପରୀକ୍ଷା କରାଇନେବା ନିହାତି ଜରୁରୀ। ତାହେଲେ ଆଖିରେ ହେଉଥିବା ପରିବର୍ତ୍ତନ ସହଜରେ ଧରାପଡ଼େ ଓ ଚିକିତ୍ସା ଦ୍ୱାରା ଆରୋଗ୍ୟ ହେବା ସମ୍ଭବ ହୁଏ। ତେଣୁ ମଧୁମେହ ରୋଗୀଙ୍କର ପ୍ରଥମ ସାବଧାନତା ହେଲା, ପ୍ରତିବର୍ଷ ଅନ୍ତତଃ ଥରେ ଡାକ୍ତରଙ୍କ ପାଖରେ ଆଖି ପରୀକ୍ଷା କରାଇନେବା ଉଚିତ। ମଧୁମେହ ରୋଗୀଙ୍କର ଯଦି ରକ୍ତରେ ଶର୍କରାର ପରିମାଣ ଅଧିକ ରୁହେ ଏବଂ ଏହାକୁ ନିୟନ୍ତ୍ରଣରେ ରଖା ନଯାଏ, ତେବେ ଆଖିର ରେଟିନା ବା ଦୃଷ୍ଟିପଟଳ କ୍ଷତିଗ୍ରସ୍ତ ହୁଏ, ଯାହାକୁ ଡାଇବେଟିକ୍ ରେଟିନୋପାଥି ବୋଲି କୁହାଯାଏ। ଏଥିରେ ରେଟିନା, ଯାହା ଆଖିର ପଛ ପାଖରେ ଥାଏ, ତାହାର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଦୃଷ୍ଟିଶକ୍ତି ପାଇଁ ରେଟିନା ସୁସ୍ଥ ରହିବା ନିହାତି ଆବଶ୍ୟକ। ମଧୁମେହ ରୋଗରେ ଆଖିରେ ଉଚ୍ଚ ଚକ୍ଷୁଚାପ ତଥା ମୋତିଆବିନ୍ଦୁ ଇତ୍ୟାଦି ମଧ୍ୟ ଦେଖାଦେଇପାରନ୍ତି। ଚକ୍ଷୁରେ ଚାପ ବଢ଼ିଲେ ଏହା ଦୃଷ୍ଟିଶକ୍ତି ନଷ୍ଟ ହେବାର କାରଣ ହୋଇପାରେ। ଏହା ହୁଏତ ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ, ମାତ୍ର କେହି କେହି ଧୀରେ ଧୀରେ ଦୃଷ୍ଟିଶକ୍ତି ହରାଇ ବସନ୍ତି। କେତେକ ପିଲାଙ୍କର ମଧ୍ୟ ମଧୁମେହ ଦେଖାଦେଇଥାଏ, ସେମାନଙ୍କର ମଧ୍ୟ ମୋତିଆବିନ୍ଦୁ ହେବାର ସମ୍ଭାବନା ଥାଏ। ଏହି ମୋତିଆବିନ୍ଦୁ ବଢ଼ିଗଲେ ଅପରେସନ୍ କରାଇନେବା ଉଚିତ, ନଚେତ୍ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଚାଲିଯାଇପାରେ। ବେଳେବେଳେ ଆଖି ଆଗରେ ଛୋଟ ଛୋଟ କଳା ଦାଗ ଦେଖାଯାଏ ବା ଆଲୋକ ଆଡ଼କୁ ଚାହିଁଲେ ତା ଚାରିପଟେ ବଳୟ ଭଳି ଦେଖାଯାଏ। ଏ ମଧ୍ୟରୁ ଯଦି କେଉଁଠି ବି କାହାକୁ ଜଣାପଡ଼େ, ସାଙ୍ଗେ ସାଙ୍ଗେ ଆଖି ଡାକ୍ତରଙ୍କୁ ଦେଖାଇ ପରାମର୍ଶର ଅନୁସାରେ ଚିକିତ୍ସା କରାଇନେବା ଉଚିତ। ମଧୁମେହ ରୋଗୀ ସର୍ବଦା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଉଚିତ। ଏଥିପାଇଁ ବ୍ୟାୟାମ, ଖାଦ୍ୟର ନିୟମିତତା ଇତ୍ୟାଦି ନିୟମ ମାନିବା ଉଚିତ। ମାତ୍ର ବ୍ୟାୟାମ, କମ୍ ଲୁଣ ଖାଇବା ବା ଓଜନକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ମଧ୍ୟ ଯଦି ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ନ ରହେ, ତେବେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ବ୍ୟବହାର କରିବା ଉଚିତ ଓ ରକ୍ତଚାପ ନିୟନ୍ତ୍ରଣରେ ରଖିବା ଉଚିତ। ଅନେକ ସମୟରେ ମଧୁମେହ ରୋଗୀଙ୍କ ଆଖିକୁ ଖୁବ୍ ଭଲ ଭାବେ ଦେଖାଯାଏ ନାହିଁ, ସେମାନେ ଚଷମା ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି ନାହିଁ, ଫଳରେ ଔଷଧ ବୋତଲରେ ଲାଗିଥିବା ଲେବଲ ଭଲରେ ପଢ଼ିପାରନ୍ତି ନାହିଁ। ଅନ୍ଦାଜ କରି ଔଷଧ ପକାଇ ଦିଅନ୍ତି, ଏଭଳି ଭୁଲ କେବେ ବି କରିବେ ନାହିଁ। ଲେବଲ ଠିକ୍ରେ ନ ପଢ଼ିପାରିଲେ ଅନ୍ୟ କାହା ଦ୍ୱାରା ପଢ଼ାଇବେ ବା ମାଗ୍ନିଫାଇଂ ଗ୍ଲାସ୍ ବା ଜବକାଚା ଦ୍ୱାରା ପଢ଼ି ବ୍ୟବହାର କରିବେ। ଔଷଧର ଲେବଲ ନ ପଢ଼ି, ତାର ଏକ୍ସପାୟରି ଡେଟ୍ ବିଷୟରେ ନ ଜାଣି ଔଷଧ କେବେ ବି ବ୍ୟବହାର କରିବା ଉଚିତ ନୁହଁ। ବେଳେବେଳେ ଗୋଟିଏ ଜିନିଷ ଦୁଇଟା ଭଳି ମଧ୍ୟ ଦେଖାଯାଏ, ଆହୁରି ମଧ୍ୟ ଆଲୋକ ଚାରିପଟେ ଏକ ଉଜ୍ଜଳ ବଳୟ ଭଳି ଦେଖାଯାଏ, ନଚେତ୍ ଆଲୋକ ଝଟକା ମାରିବା ଭଳି ଲାଗେ, ଯେମିତି ବିଜୁଳି ମାରିଲା ଭଳି ଲାଗେ, ହଠାତ୍ ଅନ୍ଧାର ଭଳି ଦେଖାଯାଏ, ନହେଲେ ଆଖି ଆଗରେ ଛୋଟ ଛୋଟ କଳା ବିନ୍ଦୁ ଭାସି ଭାସି ବୁଲିବା ଭଳି ଦେଖାଯାଏ। ଆଖିରେ ଯନ୍ତ୍ରଣା ହୋଇପାରେ, ଆଖି ଲାଲ ପଡ଼େ ଥରେ ନୁହେଁ, ବାରମ୍ବାର, ବା କୌଣସି ଚିହ୍ନ ଯେମିତିକି ଟ୍ରାଫିକ୍ ସିଗ୍ନାଲ ସେଭଳି କୌଣସି ସୂଚନା ଦେଉଥିବା ଭଳି ଚିହ୍ନ ଦେଖିବାରେ ମଧ୍ୟ ଅସୁବିଧା ହୋଇପାରେ। ଆଖି କୋଣ ବାହାର ବସ୍ତୁଟି ଠିକ୍ସେ ଦେଖାଯାଏ ନାହିଁ ବା ଦୃଷ୍ଟିଶକ୍ତିରେ ହଠାତ୍ କୌଣସି ପରିବର୍ତ୍ତନ ଦେଖାଯାଇପାରେ। ଏହିସବୁରୁ ଯଦି କୌଣସି ଗୋଟିଏ ଅସୁବିଧା ମଧୁମେହ ରୋଗୀଙ୍କ ପାଖରେ ଦେଖାଯାଏ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସାର ବ୍ୟବସ୍ଥା କରାଇନେବା ଉଚିତ, ନଚେତ୍ ଦୃଷ୍ଟିଶକ୍ତି ହରାଇବାକୁ ମଧ୍ୟ ପଡ଼ିପାରେ। ଧୂମପାନ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ତାହା ସମସ୍ତେ ଜାଣନ୍ତି। ଧୂମପାନ ଦ୍ୱାରା ଶରୀରର ରକ୍ତବାହୀ ନଳୀଗୁଡ଼ିକ କ୍ଷତିଗ୍ରସ୍ତ ହୁଅନ୍ତି, ଫଳରେ ରକ୍ତ ସଞ୍ଚାଳନ ହେବାରେ ବାଧାପ୍ରାପ୍ତ ହୁଏ। ମଧୁମେହ ରୋଗୀ ଯେଉଁମାନଙ୍କର ରକ୍ତ ସଞ୍ଚାଳନ ଏମିତିରେ ବି କ୍ଷତିଗ୍ରସ୍ତ ଥାଏ, ସେମାନେ ଧୂମପାନ ଆଦୌ କରିବା ଉଚିତ ନୁହଁ, ତାଙ୍କ ପାଇଁ ଏହା ଅଧିକ କ୍ଷତିକାରକ, ତେଣୁ ସେମାନେ ଏହି ଅଭ୍ୟାସକୁ ତୁରନ୍ତ ବର୍ଜନ କରିବା ଆବଶ୍ୟକ। ମଧୁମେହ ରୋଗୀ ଏତିକି ଜାଣି ରଖିବା ଉଚିତ ଯେ ମଧୁମେହ ରୋଗର ଯତ୍ନ ସହ ଆଖିର ଯତ୍ନ ଜଡ଼ିତ। ମଧୁମେହ ରୋଗକୁ ସର୍ବଦା ନିୟନ୍ତ୍ରଣରେ ରଖିବା ଉଚିତ, ଏଥିପାଇଁ ଉପଯୁକ୍ତ ଖାଦ୍ୟ ନିୟମିତ ଭାବେ ଖାଇବା ଉଚିତ, ପ୍ରତିଦିନ ବ୍ୟାୟାମ ନିହାତି ଆବଶ୍ୟକ। ମଧୁମେହ ପାଇଁ ଯଦି ଔଷଧ ବା ଇଞ୍ଜେକ୍ସନ ନେଉଥାନ୍ତି, ତାହା ନିୟମ ଅନୁସାରେ ନେବେ, ଏସବୁଥିରେ କେବେ ହେଳା କରିବେ ନାହିଁ। ତାଛଡ଼ା ଆଖିରେ କିଛି ବି ଅସୁବିଧା ଅନୁଭୂତ ହେଲେ କଦାପି ହେଳା କରିବେ ନାହିଁ, ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବେ। ଯଦି ଡାକ୍ତର ଆପଣଙ୍କୁ ଦେଖିଲା ପରେ ଆପଣଙ୍କର କୌଣସି ଅସୁବିଧା ନାହିଁ ବୋଲି କୁହନ୍ତି, ତାହେଲେ ଆପଣ ଶାନ୍ତିର ନିଶ୍ୱାସ ମାରିପାରନ୍ତି। ମାତ୍ର ସେମିତି ଯେପର୍ଯ୍ୟନ୍ତ ଡାକ୍ତର କହିନାହାନ୍ତି, ସେପର୍ଯ୍ୟନ୍ତ ଆମେ ଶାନ୍ତିରେ ବସିପାରିବା ନାହିଁ, ଆମକୁ ଡାକ୍ତରଙ୍କର ପରାମର୍ଶ ନିହାତି ନେବା ଉଚିତ, ତାହେଲେ ଆଖି ନିଶ୍ଚିତ ସୁସ୍ଥ ରହିବ ଓ ଦୃଷ୍ଟିଶକ୍ତି କେବେ ହେଲେ ବାଧାପ୍ରାପ୍ତ ହେବ ନାହିଁ।
0: ଆମର ସ୍ୱାସ୍ଥ୍ୟରେ ମଧୁମେହ ରୋଗୀଙ୍କ ପାଇଁ ଚକ୍ଷୁ ସମ୍ବନ୍ଧିତ ପରାମର୍ଶ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅନୁରାଗ ମିଶ୍ର। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଚଳିତ ଦଶନ୍ଧିର ସବୁଠୁ ସଙ୍କଟ ଭାବରେ ବର୍ଣ୍ଣନା କରି ଦେଶବାସୀଙ୍କୁ ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ବିଚାରାଧୀନ ଆଗୁଆ ତଥା ନିୟମିତ ଜାମିନ ଆବେଦନଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ଦେଶର ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜାମିନ ଆବେଦନଗୁଡ଼ିକର ଶୁଣାଣି ଶେଷ କରିବାକୁ କହିଛନ୍ତି। ଆବେଦନ ଦାଖଲର ପରଦିନ କିମ୍ବା ଅତିବେଶୀରେ ସପ୍ତାହକ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନର ପ୍ରଥମ ଶୁଣାଣି ପରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ରହିଛି ଏବଂ ଦେଶରେ ଖାଦ୍ୟାଭାବ ନାହିଁ। ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ ମିଳିତ ଭାବେ କୃଷି ପରିବର୍ତ୍ତନ ମାଧ୍ୟମରେ ସ୍ୱାସ୍ଥ୍ୟ ପାଇଁ ବିଜ୍ଞାନର ଉତ୍କର୍ଷତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଭାରତୀୟ କୃଷି ଗବେଷଣା ପରିଷଦ ICAR ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ICMR ମିଳିତ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରୟାସ ଲୋକଙ୍କ ସୁସ୍ଥ ଜୀବନଶୈଳୀକୁ ସଂଗଠିତ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ରୋଗ ନିରୂପଣ ଏବଂ ନିରାକରଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ 6-ଦିନିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଯିବେ। 5ଟି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର UAEରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କୁ ସାକ୍ଷାତ କରିବେ। ଉଭୟ ନେତା ଦ୍ୱିପାକ୍ଷିକ ପ୍ରସଙ୍ଗ, ବିଶେଷ କରି ଶକ୍ତି ସହଯୋଗ ଏବଂ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ନେଦରଲ୍ୟାଣ୍ଡସରେ ପହଞ୍ଚିବେ। 2017 ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ନେଦରଲ୍ୟାଣ୍ଡସକୁ ଦ୍ୱିତୀୟ ଗସ୍ତ ହେବ। ଶ୍ରୀ ମୋଦି ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ସାକ୍ଷାତ କରିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ଆଲୋଚନା କରିବେ। ଆଲୋଚନାରେ ପ୍ରତିରକ୍ଷା, ସୁରକ୍ଷା, ନବସୃଜନ, ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟରସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବା ପାଇଁ AI, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା, ମହାକାଶ, ଜଳବାୟୁ ଆଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନରୱେରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ନରୱେ ଗସ୍ତ ହେବ ଏବଂ ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ରାଜା ହରାଲ୍ଡ ପଞ୍ଚମ ଏବଂ ରାଣୀ ସୋନଜାଙ୍କୁ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ

ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଚଳିତ ମାସ 19 ତାରିଖରୁ ପ୍ରଧାନମନ୍ତ୍ରୀ ଇଟାଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ସର୍ଗିଓ ମାଟାରୋଲା ଓ ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନିଙ୍କ ସହ ଆଲୋଚନା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିବେ। ଖାନପଡ଼ାଠାରେ ପଶୁ ଚିକିତ୍ସାଳୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ତାଙ୍କ ସହିତ ଅନ୍ୟ 4 ଜଣ ମନ୍ତ୍ରୀ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମହଜୁଦ ରହିଛି ଓ ନିରନ୍ତର ଭାବେ ଏଲ୍ପିଜି ବିତରଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆନ୍ତଃମନ୍ତ୍ରାଳୟ ଗୋଷ୍ଠୀ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ 3 ଦିନ ମଧ୍ୟରେ 1,26,00,000 ଅଧିକ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଦେଶର ସମସ୍ତ ବିଶୋଧନାଗାରଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। 2026 ଖରିଫ ଋତୁ ପାଇଁ 51%ରୁ ଅଧିକ ସାର ମହଜୁଦ ରହିଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅପର୍ଣ୍ଣା ଶର୍ମା କହିଛନ୍ତି। ପ୍ରାୟ 97,00,000 ମେଟ୍ରିକ୍ ଟନ୍ ଅଧିକ ସାର ମହଜୁଦ ରହିଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିଦେଶରେ ପରିବହନ କରୁଥିବା ଭାରତୀୟ ଜାହାଜ ଏବଂ କର୍ମଚାରୀମାନେ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଇରାନ୍ର ଅଧିକାରୀମାନଙ୍କ ସହ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି। ଏପର୍ଯ୍ୟନ୍ତ 11 ଭାରତୀୟ ଜାହାଜ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ 13 ଜାହାଜ ଭାରତ ଆସିବା ଲାଗି ଚଳାଚଳ କରୁଛି। 2,500 ଅଧିକ ଭାରତୀୟଙ୍କୁ ବିଭିନ୍ନ ମାର୍ଗ ଦେଇ ଦେଶକୁ ଅଣାଯାଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଗସ୍ତ ପୂର୍ବରୁ କହିଛନ୍ତି ସେ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ ଆଲୋଚନାରୁ ସୁଫଳ ପାଇବା ଲାଗି ଆଶା ରଖିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଷି ଜିନ୍ପିଙ୍ଗ୍ଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ ଇରାନ୍ ତୈଳ ଉପରେ ନିର୍ଭରଶୀଳତା ସତ୍ତ୍ୱେ ଇରାନ୍ରୁ ଚୀନ୍କୁ କୌଣସି ଜାହାଜ ପଠାଯାଇ ନାହିଁ। ଗତବର୍ଷ ଚୀନ୍ ଉପରେ ଆମେରିକା ପକ୍ଷରୁ ଅଧିକ ଶୁଳ୍କ ଲାଗୁ କରାଯାଇଥିଲେ ମଧ୍ୟ ଉଭୟ ଦେଶ ବାଣିଜ୍ୟିକ ସମ୍ପର୍କକୁ ସ୍ଥିରତା ପ୍ରଦାନ ଲାଗି ଉଦ୍ୟମ କରୁଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଏହି ଗସ୍ତରେ ଯୋଗ ଦେଇଛନ୍ତି। ଏହି ଗସ୍ତ କାଳରେ ଉଭୟ ଆମେରିକା ଓ ଚୀନ୍ର ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଏବଂ ତେହେରାନ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ସ୍ଥିତିରେ ଥିବା ମତବ୍ୟକ୍ତ କରିବା ପରେ ତୈଳ ବଜାରରେ ଅନିୟମିତତା ଦେଖାଯାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଆଲୋଚନା ମଧ୍ୟ ବିଫଳତା ଆଡ଼କୁ ଗତି କରିଛି। ଆମେରିକାର ଶାନ୍ତି ପ୍ରସ୍ତାବ ପ୍ରତି ଇରାନ୍ ନିଜର ପ୍ରତିକ୍ରିୟାରେ ଶତ୍ରୁତା ଆଚରଣ ବନ୍ଦ କରିବା, ଜବତ ସମ୍ପତ୍ତି ମୁକ୍ତ କରିବା, ନୌସେନା ଅବରୋଧ ସମାପ୍ତ କରିବା ଏବଂ ହରମୁଜ ପ୍ରଣାଳୀରେ ଇରାନ୍ର ପରିଚାଳନାକୁ ସ୍ୱୀକୃତି ଦେବା ପାଇଁ କହିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ତେହେରାନ୍ର ସବୁ ସର୍ତ୍ତଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ, ଫଳରେ ଅଶୋଧିତ ତୈଳ ମୂଲ୍ୟ 4%ରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ୍ ପିଛା $105 ପହଞ୍ଚିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 3 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। 211 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭରରେ 7 ୱିକେଟ୍ ବିନିମୟରେ 216 ରନ୍ ସଂଗ୍ରହ କରିଥିଲା। ପ୍ରଥମ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 5 ୱିକେଟ୍ ବିନିମୟରେ 210 ରନ୍ ସ୍କୋର କରିଥିଲା। ମାଧବ ତିୱାରୀଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ ସମ୍ପଦ ଉପରେ ବୋଝ କମ୍ କରିବା ପାଇଁ ଏକତ୍ରିତ ହେବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରଚୁର ପରିମାଣର ଖାଦ୍ୟ ଭଣ୍ଡାର ମହଜୁଦ ରହିଛି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ 3 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।

ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ପୁରାତନ ରଚନାରୁ ଓଡ଼ିଆ ଭକ୍ତିଗୀତ ପ୍ରଥମେ ଶିଳ୍ପୀ ଭିକାରୀ ଚରଣ ବଳ।

ପ୍ରଚାର କଲୁ ପୁରାତନ ରଚନାରୁ ଓଡ଼ିଆ ଭକ୍ତିଗୀତ। ଶିଳ୍ପୀ ଥିଲେ ଭିକାରୀ ଚରଣ ବଳ ଓ ରଘୁନାଥ ପାଣିଗ୍ରାହୀ।

0: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସର 284ତମ ଭାଗ।
1: एपिसोड नंबर 284, 284।

0: ପ୍ରଚାର କଲୁ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମ ଚରିତ ମାନସର 284ତମ ଭାଗ। ଶିଳ୍ପୀ ଦ୍ୱୟ ଥିଲେ ଅନୁରାଧା ପୋଡ଼ୱାଲ ଓ ସୁରେଶ ୱାଡେକର। ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ପାରମ୍ପରିକ ଗୀତ କ୍ରମରେ ଛାନ୍ଦ, କିନ୍ତୁ ତା ପୂର୍ବରୁ ଏ ବିଜ୍ଞାପନ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
3: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
3: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
4: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
4: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
4: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
5: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ପ୍ରଥମ ଶିଳ୍ପୀ ଉଷାରାଣୀ ଭଞ୍ଜ, ଗୀତ ଲେଖିଛନ୍ତି ଅଭିମନ୍ୟୁ ସାମନ୍ତ ସିଂହର।

ପ୍ରଚାର କଲୁ ପାରମ୍ପରିକ ଗୀତକ୍ରମରେ ଛାନ୍ଦ। ଶିଳ୍ପୀମାନେ ଥିଲେ ଉଷାରାଣୀ ଭଞ୍ଜ ଓ ସୁଚିତ୍ର ମହାପାତ୍ର। ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ପୁଣି ଥରେ
1: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
2: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
0: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
0: ସାର୍ 2 ଲକ୍ଷ
3: କଣ ହେଲା ବାପା?
0: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
1: ଆରେ
0: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
0: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
0: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: କଥାଚିତ୍ର ରୁଟି, କଣ୍ଠଶିଳ୍ପୀ କିଶୋର କୁମାର, ଗୀତ ରଚନା ସହିର, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ଗୁଡ଼ିକ ଥିଲା ରୋଟି, ଦାଗ ଓ କଭି କଭି। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ଚିହ୍ନ ଅଚିହ୍ନ। କଣ୍ଠଶିଳ୍ପୀ ଦ୍ୱୟ ହେଲେ ତାନସେନ ସିଂ ଓ ସ୍ୱାଗତିକା ରଥ। ଗୀତ ରଚନା ସୁରେନ୍ଦ୍ରନାଥ ବିଦ୍ୟାଧର। ସଙ୍ଗୀତ ନିର୍ଦ୍ଦେଶନା

ଏଥର କଥାଚିତ୍ର ହିସାବ ନିକାଶ କଣ୍ଠଶିଳ୍ପୀ ସୁରେଶ ୱାଡ଼େକର ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର

ଶେଷରେ କଥାଚିତ୍ର ନିଝୁମ ରାତିର ସାଥୀ। ଶିଳ୍ପୀ ଦୁହେଁ ହେଲେ ଅକ୍ଷୟ କୁମାର ମହାନ୍ତି ଓ ଏସ୍ ଜାନକୀ। ଗୀତ ରଚନା ଶୀର୍ଷାନନ୍ଦ ଦାସକାନୁନଙ୍କୁ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ କୁମାର ମହାନ୍ତି।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ଗୁଡ଼ିକ ଥିଲା ଚିହ୍ନ ଅଚିହ୍ନ, ହିସାବ ନିକାଶ ଓ ନିଝୁମ ରାତିର ସାଥୀ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 9ଟା ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର।

0: हेलो आकाशवाणी ବଲାଙ୍ଗୀର ଫୋନ ଇନ୍ କାର୍ଯ୍ୟକ୍ରମ।
1: ହଁ ମ୍ୟାଡାମ ମୁଁ ଉଗ୍ରେଶନ ପଟେଲ କହୁଥିଲି ମ୍ୟାଡାମ ତାଙ୍ଗରୁ ପଦର ବଲାଙ୍ଗୀର ଜିଲ୍ଲା ନୁ।
0: କେନ୍ତା ଅଛ ଉଗ୍ରେଶନ ଭାଇ?
1: ହଁ ଆଜ୍ଞା ଭଲ ଅଛ।
0: କାଣା କାଣା ଚାଲିଛେ ଏବେ?
1: ଇହା ଛନ ଧାନ ବୁଲି କଟା ବୁଲି ସୁଖା ନା ଆଜ୍ଞା। ତାପରେ ଯେନ୍ ଆମର ଯେନ୍ ଅସୁବିଧା ଚାଷ ଲାଗି ବସୁ ଚାଲବା ଖରା ବି ଟିକେ ହେନ୍ତା ଟିକେ ହାଲକା ହି ବସିବା ନ ମଝି ପାଣି ସେମାନେ ଏମିତି ବସିଲା ଆଜ୍ଞା।
0: ଘରେ ଆଉ କିଏ କିଏ ଅଛନ୍ ଆଜ୍ଞା?
1: ଘରେ ଅଛନ ଆଜ୍ଞା ପରିବାର ସବୁ ଯେନ୍ତା ପିଲା ଛୁଆ ମାନେ
0: ସମସ୍ତେ ଆମର କାର୍ଯ୍ୟକ୍ରମ ଶୁଣସନ?
1: ନାଇଁ ଆଜ୍ଞା ସେମାନେ ଘରେ ଥରେ ଯେହେତୁ ଶୁଣସନ ବାହାରେ କେନ୍ଦ୍ର ମୁଁ ଶୁଣୁଛି।
0: ପ୍ରତି
1: ବର୍ଷ ଆଜ୍ଞା ଆମର ରାମନମୀ ଗୁଟେ ହେସି ଗାଁରେ ଆଉ ସେନ୍ତା ଛୁଟିଆ ଗାଁ ଆଜ୍ଞା ସବୁ ସୁକୁ ଚାଲିଛେ ସବୁ ମିଶିଗଲା।
0: ମନ୍ଦିର କାଣା ଅଛି ଆପଣଙ୍କ ଗାଁରେ?
1: ମନ୍ଦିର ବୋଲେ ଟିକେ ଗାଁର ଟିକେ ଅଧା କିଲୋମିଟର ଆଜ୍ଞା ଶିବ ମନ୍ଦିର ଅଛି ଫୁଟାର।
0: ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ?
1: ଅରିଜିତ ସିଂ ତାଙ୍କ କଣ୍ଠରେ ଗୋଟେ ଗୀତ ଦେଖେ ଯେନ୍ତା।
0: ଠିକ ଅଛି ଶୁଣୁନ ଆପଣଙ୍କ ପସନ୍ଦର ଗୀତ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ ଇନ୍ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ମୁଁ ଗରିବ କ'ଣ କହିବି କୁମାର।
0: କେନ୍ତା ଅଛ ଗରିବ?
1: ଭଲ ଅଛୁଟା।
0: ତମର ଆରଥର ବି ତମେ ଫୋନ କରିଥିଲ,
1: ଲାଗିଲା
0: କଲ ଯେତେବେଳେ ସ୍ଥାନ ପାଇସି ତମକୁ ବହୁତ ଖୁସି ଲାଗ୍ସି ନା?
1: ହଁ,
0: ଯେନ୍ ଥର ନାଇଁ ପାଏ ତ ନିହାତି ପକ୍ଷେ ଦୁଃଖ ଲାଗୁଥିବା। ଆଜି କେନ୍ କଥାଚିତ୍ର ଗୀତ ଶୁଣବ କହ?
1: ଯେହେତୁ
0: ଠିକ ଅଛି, ଶୁଣ ତମ ପସନ୍ଦର ଗୀତ।

0: ସବଜେକ୍ଟରେ ପିଜି ପାଆନ୍ତୁ। ଆଜି କୋଉ କଥା ଚିତ୍ର ଗୀତ ଶୁଣିବେ କହୁନ?
1: ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ ଦେଇଦେବେ, ସେଜନ ଗୋଟେ ଗୀତ ଗୋଟେ ଅଛେ, ଆଇ ହୋ ମେରି ଜିନ୍ଦଗି ମେ ତୁମ ବାହାର ବନ୍ କେ।
0: ଠିକ୍ ଅଛି, ଶୁଣୁନା ଆପଣଙ୍କ

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ଆପଣଙ୍କ ଫୋନ୍ ଲାଗିଛି।
1: ମାନେ ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଇଁ କୁମାର ଆଲ, ଆମର ଗାଁ ସିନାପଡ଼ା, ପୋଷ୍ଟ ହଉଛେ ପର୍ଲା, ଥାନା ହେଉଛେ ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି ନୁ କହୁଛେ। ନାନୀ,
0: ଆଉ କେନ୍ତା ଅଛ?
1: ହଁ, ମୁଇଁ ପୁରା ଭଲ ଅଛେ। ନାନୀ, ଆପଣ ମାନେ କେନ୍ତା ଅଛନ୍?
0: ଆମେ ପୁରା ଭଲ ଅଛୁ। କାଣା କରୁଛନ୍ ଆପଣ ଭଉଣୀ?
1: ମୁଇଁ କିଛି ନାଇ କରେ, ଏହା ସେନି ବସିଛେ, ରେଡିଓ ଶୁଣସି, ଆର ବେଲେ ବେଲେ ହେନ୍ତା କେତେବେଲେ ଗୀତ ବି ଗାଏସି। ହେନ୍ତା ମୋର ହେନ୍ତା ମୋର ଆଉ କାଁ କାମତା ନାନୀ, ମୁଇଁ ତ ଟିକେ ବ୍ଲାଇଣ୍ଡ ପର୍ସନ୍।
0: ଆଚ୍ଛା, ଗୀତ ଗୋଟେ ଗାଇକିରି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଶୁଣୁନ।
1: ଭଜନ ଟେ ଗାଇ ଦଉଛେ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ ଇନ୍ କାର୍ଯ୍ୟକ୍ରମ।
1: ହ୍ୟାଲୋ,
0: କିଏ କହୁଥିଲେ? ଆଜ୍ଞା,
1: ତୁଲଗୋବିନ୍ଦ ମିଶ୍ର କହୁଛେ ମ୍ୟାଡମ।
0: କେନୁ କହୁଥିଲେ?
1: ସୁଲେଇଗାଁ ଝାରସୁଆ ଜିଲ୍ଲା।
0: କାଣା କରୁଛନ୍?
1: ମୁଇଁ ରାଇସ ମିଲ୍ରେ କାମ କରୁଥିଲି, ଏବେ ଏଇଟା ବର୍ଷେ ହେଲାଣ ପଣ୍ଡିତି କାମ କରୁଛେ। ମୋର ବାପା ବି କରୁଛନ୍, ଆମେ ବି କରୁଛୁ, ପଣ୍ଡିତି କାମ କରୁଛୁ। ମୋର ମ୍ୟାଡମ ଏମ ବି କେ କାମ କରୁଛନ୍। ଆମର ଯେନ୍ ପଞ୍ଚାୟତ ମାନକେ ଯେନ୍ ସେ ନାରୀ ସଶକ୍ତିକରଣ ଅଛେ ନା, ତାଙ୍କର ଗୋଟେ ଏମ ବି କେ ପୋଷ୍ଟ ଅଛେ।
0: ଆଚ୍ଛା ଆଚ୍ଛା, ସେଟା କାଣା?
1: ମାଷ୍ଟର ବୁକ୍ କିପର
0: ତାଙ୍କର କାମ କାଣା?
1: ମୋର ମ୍ୟାଡମ କହିବେ ଯେ ତାଙ୍କର କାମ କାଣା ଯେ।
2: ନମସ୍କାର।
0: ନମସ୍କାର, ଆପଣ କିଏ କହୁଥିଲେ? କହୁନ ନାଁଟା, କହୁନ ଆପଣଙ୍କର।
2: ମୋ ନାଁ ନୀନା ମିଶ୍ର, ପଞ୍ଚାୟତରେ ମୁଁ ଏମ ବି କେ ଅଛେ। ମାଷ୍ଟର ବୁକ୍ କିପର ମାନେ ସବୁ ଏସଏଚଜି ରେ ଯେତିକି ବି ଅଛନ୍ ଆମ ଜିପି ରେ, ସମସ୍ତଙ୍କର ମିଶନ ଶକ୍ତି ଡିପାର୍ଟମେଣ୍ଟ ତରଫରୁ ତମେ ଜିପି ରେ ମୁଇଁ ଖାତା ପତ୍ର ଲେଖାଲିବା ସବୁ ଜିପି ମାନଙ୍କ ଏସଏଚଜି ମାନଙ୍କର ଅଡିଟର ହିସାବରେ କାମ କରୁଛି।
0: ଆଚ୍ଛା ଆଚ୍ଛା, ଠିକ ଅଛି। ଆମର କାର୍ଯ୍ୟକ୍ରମ ଶୁଣୁସନ?
2: ହଁ।
1: ହ୍ୟାଲୋ,
0: କେନ୍ କେନ୍ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗ୍ସି କହୁନ?
1: ସକାଳୁ ଯେନ୍ ଆମର ଭକ୍ତି ଦେଶୀ ସେଟା ଭଲ ଲାଗ୍ସି। ତାପରେ ଏବେ ଯେନ୍ ନୂଆ ପ୍ରୋଗ୍ରାମ ବାହାର କରିଛନ୍ ଯେନ୍ ମଙ୍ଗଳବାର ଦିନ ହେଲୋ ଡକ୍ଟର, ସେଟା ବହୁତ ବଢିଆ ପ୍ରୋଗ୍ରାମ ହେଇଛି।
0: ଭଲ ଲାଗୁଛି
1: ଆପଣଙ୍କର? ହଁ, ଭଲ ଲାଗୁଛି। ଡକ୍ଟର ପ୍ରୋଗ୍ରାମ ଗୁଡା ବି ଭଲ ଲାଗୁଛେ। ଆଉ ଯେନ୍ଟା ଆପଣଙ୍କର ମାନେ ଇ ଯେନ୍ ପ୍ରସାରିତ ହଉଛେ, ଇ ଯେନ୍ ସଂକୀର୍ତ୍ତନ ସବୁ ଯେନ୍ ପ୍ରସାରିତ ହଉଛେ, ସେଟା ବହୁତ ଭଲ ଲାଗୁଛେ। ହଁ, ସକାଳୁ ବି ଆମେ ସକାଳୁ ଏଟା ପୁରା ସକାଳୁ ଯେନ୍ 6:30 ଦଉଛେ ସେଟା ଭଲ ଭଲ ଲାଗ୍ସି। 7:30 ଯେନ୍ ଆମର ଶିଶୁ କାର୍ଯ୍ୟକ୍ରମ ବି ଦେଇଛେ, ସେଟା ବି ଭଲ ଲାଗ୍ସି।
0: ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ?
1: ଫିଲ୍ମର ନାଁ 10 ଲାଖ ଅଛି, ଗୀତ ଅଛେ ତୁମ ଗରିବ କି ତୁମ ଗରିବ କି ଗରିବ କି ସୁନ ଓ ତୁମାରି ସୁନେଗା।
0: ଠିକ ଅଛି, ଶୁଣୁନ ଆପଣଙ୍କ ପସନ୍ଦର ଗୀତ।

0: हॅलो, आकाशवाणी ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ମ୍ୟାଡ଼ାମ ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଥିଲେ?
1: ମୁଁ ଚିତ୍ରସଂ ସବର କହୁଛି ମ୍ୟାଡ଼ାମ, ଜଗନ୍ନାଥପୁରରୁ। ଏଇଟା ଆମର କଳାହାଣ୍ଡି ଜିଲ୍ଲା।
0: ଆଗରୁ ଫୋନ୍ କେବେ କରିଥିଲେ?
1: ହଁ, ଫୋନ୍ କରୁଛି ମ୍ୟାଡ଼ାମ।
0: ଆପଣ କାଣ କରସନ୍ ଆଜ୍ଞା?
1: ମୁଁ ହୋଟେଲ ଦେଇଛି ମ୍ୟାଡ଼ାମ।
0: ଟିଫିନ ହୋଟେଲ ଦେଇଛ?
1: ହଁ, ଟିଫିନ ଦେଇଛି ମ୍ୟାଡ଼ାମ।
0: ବିକ୍ରି ଭଲ ହଉଥିବା ନିହାତି?
1: ହଁ, ଠିକ ବିକ୍ରି ହଉଛି ମ୍ୟାଡ଼ାମ।
0: ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ କହୁନ।
1: ଲିଖେ ଜୋଖା ତୁଝେ ବୋ ତେରୀ ୟାଦ ମେ हजारो रंग के नजारे बन गई, सबेरा जब हुआ तो फूल बन गई, जुरात आई तो सितारे बन गई, लिखे जो खत तुझे।
0: बहुत बढ़िया गए। ठीक अच्छे आपन को पसंद रही तो हमें आपन को रेडियो सेट रे पहुंचे दो।
2: लिखे जो

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍-ଇନ୍ କାର୍ଯ୍ୟକ୍ରମ।
1: ଜୁହାର ଜୁହାର
0: ଜୁହାର ଆଜ୍ଞା ଜୁହାର, କିଏ କହୁଥିଲେ ଆପଣ?
1: ବର୍ଷେ ତକ କଲ କରି କରି ହଇରାଣ ହେଇଥିଲି ଆଜ୍ଞା, ଲାଗିଗଲା ଯେ
0: ଆଜି ଆପଣଙ୍କର ଯୋଗ ଭଲ ଥିଲା।
1: ହଁ ଆଜ୍ଞା,
0: ଆଜି ମହାପ୍ରଭୁ ଡାକ ଶୁଣିଲେ ନାଇଁ?
1: ହଁ ହଁ।
0: କାଣା କରସନ୍
1: ଆପଣଙ୍କର ତ ପ୍ରୋଗ୍ରାମ ସବୁଦିନ ଶୁଣିଛେ ମୁଇଁ।
0: କେନ୍ ପ୍ରୋଗ୍ରାମ ଶୁଣୁଛନ୍?
1: ବାଲ କାଟିଛି ଆଜ୍ଞା, ବାଲ ଦାଢ଼ି କାଟିଛି।
0: କେନ୍ କେନ୍ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗ୍ସି କହୁନ୍।
1: ଆପଣଙ୍କର ଇହାଦେ ତ ମତେ ରାମାୟଣ ଭଲ ଲାଗୁଛି, ତୁଳସୀ ରାମାୟଣ ଭଲ ଲାଗୁଛି, ତାପରେ ସମ୍ବଲପୁରୀ କାର୍ଯ୍ୟକ୍ରମ ଟିକେ ଭଲ ଲାଗୁଛି, ଆଉ ଯେତିକି ମନ ପସନ୍ଦ ଗୀତ ମାନେ ଦଉଛନ୍ ସବୁ ତ ଭଲ ଲାଗୁଛି ଆଜ୍ଞା।
0: ଆଗରୁ କେବେ ଫୋନ କରିଥିଲେ?
1: କୋ ବର୍ଷେ ତ ଏଇଟା କରିକରି ଆଗେ ଲାଷ୍ଟ ଲାଗିଲା ପରେ ଆଜ୍ଞା, ଆଜି ଲାଗିଲା ଯେ ଖୁସି ଲାଗିଲା ଟିକେ।
0: ମନ ଖୁସି ଅଛେ ନାଇଁ?
1: ହଁ।
0: କେନ୍ତା ଗରମ ଲାଗୁଛେ ଆପଣ? ଗରମ ର ଲାଗି କାଣା କାଣା ସତର୍କତା ଅବଲମ୍ବନ କରୁଛନ୍?
1: ଆଜ୍ଞା, ଗରମ ରହିବେ, ପେଟ ପୂର୍ଣ୍ଣ ଖାଇଥିବେ, ପାଣି ଟିକେ ପିଉଥିବେ, ଆର କାଣା
0: ବାସ ଝାଉ ନାଇଁ ମାରେ ନାଇଁ କେ।
1: ହଁ।
0: ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ କହୁନ୍?
1: ଯେନ୍ଟା ଦେଲେ ବି ମୋର ପସନ୍ଦ ଆଜ୍ଞା।
0: ଠିକ ଅଛି, ଶୁଣୁନ ପସନ୍ଦର ଗୀତ।
1: ହଁ ଆଜ୍ଞା।

ସମୟ ଆମକୁ ଇସାରା ଦେଲାଣି ଶ୍ରୋତା ବନ୍ଧୁ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ। ତାହେଲେ ଏଇଠି କାର୍ଯ୍ୟକ୍ରମକୁ ରଖି ରହୁଛି। ନମସ୍କାର।

ଏଥିଲା ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। ଉପସ୍ଥାପନାରେ ଥିଲେ ସଂସ୍କୃତି ପଟ୍ଟନାୟକ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଭକ୍ତ କବି ରାମଦାସ ବିରଚିତ ଦାଢ଼ିହତା ଭକ୍ତି। ଆଜିର ବିଷୟବସ୍ତୁ ଦୀନବନ୍ଧୁ ଦାସ। ବେତାର ସମ୍ପାଦନା ଶ୍ରୀଚରଣ ଦାସ, ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ନିର୍ଦ୍ଦେଶନା ଚୌଧୁରୀ ଭାରତୀ କୃଷ୍ଣ। କଣ୍ଠଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଶରତ ନାୟକ, ସୁଭାଷ ଦାସ।

ଅବନ୍ତୀନଗରରେ ଜଣେ ବ୍ରାହ୍ମଣ ଭକ୍ତ ଥାନ୍ତି, ଯାହାଙ୍କର ନାମ ଦୀନବନ୍ଧୁ ଦାସ। ଦୀନବନ୍ଧୁ ଦାସ ତାଙ୍କର ଦୁଇ ପୁତ୍ର

ଗୋଟିଏ ବୋହୂ ଏବଂ ଧର୍ମପତ୍ନୀ ମାଳତୀ, ଏହିପରି ପାଞ୍ଚ ଜଣ ଯାକ ଈଶ୍ୱରଙ୍କ ପାଦପଦ୍ମରେ ଲୟ ରଖି ସୁଖରେ ସମୟ ଅତିବାହିତ କରନ୍ତି। ଅତିଥି ସେବା, ସ୍ୱୟଂ ନାରାୟଣଙ୍କ ସେବା ହେଉଛି ଦୀନବନ୍ଧୁ ଦାସଙ୍କ ପରିବାରର ଜୀବନ ଦର୍ଶନ। ଭକ୍ତ ଦୀନବନ୍ଧୁଙ୍କର ଏପରି ଶୃଙ୍ଖଳିତ ସ୍ୱର୍ଗୀୟ ପରିବାର ଦେଖି ଏକଦା ପ୍ରଭୁ ନାରାୟଣ ତାଙ୍କୁ ପରୀକ୍ଷା କରିବା ପାଇଁ ତକ୍ଷକଙ୍କ ଦ୍ୱାରା ତାଙ୍କ ପୁତ୍ରଙ୍କୁ ଦଂଶନ କରାନ୍ତି। ପୁତ୍ରର ମୃତ୍ୟୁରେ ଦୀନବନ୍ଧୁଙ୍କ ପରିବାର ଶୋକାକୁଳ ଅବସ୍ଥାରେ ଥିଲାବେଳେ ହଠାତ୍ କୃତ୍ରିମ ସାଧୁବେଶରେ ସ୍ୱୟଂ ଭଗବାନ ତାଙ୍କ ଘରେ ଅତିଥି ହୋଇ ପହଞ୍ଚିଛନ୍ତି। ଏପରି ସ୍ଥଳେ ଦୀନବନ୍ଧୁ ଦାସ ପୁତ୍ରକୁ ମସିଣାରେ ଗୁଡ଼େଇ ଏକ ଆଢ଼ୁଆଳ ସ୍ଥାନରେ ରଖି ଅତିଥି ସେବାରେ ମନପ୍ରାଣ ଢାଳି ଦିଅନ୍ତି। ଭୋଜନ ସମୟରେ ଅତିଥିଙ୍କ ଆଦେଶ ଅନୁଯାୟୀ ଦୀନବନ୍ଧୁଙ୍କ ପରିବାରର ପାଞ୍ଚ ଜଣଙ୍କ ପାଇଁ ଆମିଷ ଭୋଜନ ବଢ଼ାଯାଇଛି। ମାତ୍ର ମୃତ ପୁତ୍ରକୁ ଅନୁପସ୍ଥିତ ଦେଖି ଛଦ୍ମବେଶୀ ସାଧୁ ତାହାର କାରଣ ବୁଝିବାକୁ ଚାହିଁଛନ୍ତି। ଘଟଣାକ୍ରମେ ସମସ୍ତ ରହସ୍ୟ ଗୋଟି ଗୋଟି ହୋଇ ଜଣାପଡ଼ିଯାଇଛି। ପୁଣି ଥରେ ପ୍ରମାଣିତ ହୋଇଛି ଭଗବାନଙ୍କର ଭକ୍ତ ପ୍ରତି ଅପାର କରୁଣାର।

ପ୍ରଚାର କଲୁ ଭକ୍ତ କବି ରାମଦାସ ବିରଚିତ ଦାଢ଼ିହତା ଭକ୍ତି। ଆଜିର ବିଷୟବସ୍ତୁ ଥିଲା ଦୀନବନ୍ଧୁ ଦାସ। ବେତାର ସମ୍ପାଦନା ଶ୍ରୀଚରଣ ଦାସ, ବର୍ଣ୍ଣନା ଝରଣ ଦାସ, ସଙ୍ଗୀତ ନିର୍ଦ୍ଦେଶନା ଚୌଧୁରୀ ଭାରତୀ କୃଷ୍ଣ। କଣ୍ଠଶିଳ୍ପୀମାନେ ଥିଲେ ଗୀତା ଦାସ, ତୃପ୍ତି ଦାସ, ଶରତ ନାୟକ, ସୁବାସ ଦାସ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ନିଜାମ, ସଙ୍ଗୀତ ସଞ୍ଜୟ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କୁ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ ଏବଂ ଦେଶର ସମ୍ପଦ ଉପରେ ବୋଝ କମ୍ କରିବା ଲାଗି ଏକତ୍ର ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ବିଦେଶରୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର କମ୍ କରି ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା କାର୍ଯ୍ୟରୁ ଦୂରରେ ରହିବାକୁ ହେବ। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଭୋକାଲ୍ ଫର୍ ଲୋକାଲ୍ ଉପରେ ଗୁରୁତ୍ୱ ଦେଇ ସ୍ଥାନୀୟ ଉତ୍ପାଦ ବ୍ୟବହାରକୁ ଅଧିକ କରିବା ଲାଗି ଆହ୍ୱାନ ଦେଇଛନ୍ତି।
1: ପେଟ୍ରୋଲ ଡିଜେଲ କା ଉପଯୋଗ କମ୍ କରେଁ, ମେଟ୍ରୋ କା ଉପଯୋଗ କରେଁ, ଇଲେକ୍ଟ୍ରିକ ବସ୍ ଅର୍ ପବ୍ଲିକ ଟ୍ରାନ୍ସପୋର୍ଟ କା ଅଧିକ ଇସ୍ତେମାଲ କରେଁ, କାର ପୁଲିଂ କୁ ବଢ଼ାବା ଦେ। ଇଏ ଜରୁରୀ ହେ କି ସରକାରୀ ଅର୍ ପ୍ରାଇଭେଟ ଦୋନୋ ହିଁ ଦପ୍ତରୋ ମେ ଭର୍ଚୁଆଲ ମିଟିଂ ଅର୍ ୱର୍କ ଫ୍ରମ୍ ହୋମ୍ କୁ ପ୍ରାଥମିକତା ଦି ଯାଏ। ମୈଁ କୁଛ ସ୍କୁଲୋ ସେ ବି ଆଗ୍ରହ କରୁଙ୍ଗା କି କୁଛ ସମୟ କେ ଲିଏ ଅନଲାଇନ କ୍ଲାସେସ କି ବ୍ୟବସ୍ଥା ପର କାମ କରେ। ମୈଁ ଆପ ସବସେ ଆଗ୍ରହ କରୁଙ୍ଗା କି ଜବ ତକ ହାଲାତ ସାମାନ୍ୟ ନ ହୋ ହମ ସୋନେ କି ଖରିଦ କୋ ଟାଲେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ମଧ୍ୟ ସଶକ୍ତ ହୋଇପାରିବେ। ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜି ଆନ୍ତର୍ଜାତିକ ସେବିକା ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ପ୍ରତିବର୍ଷ ପାଳନ କରାଯାଉଥିବା ଏହି ଦିବସ ଅବସରରେ ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଏହି ଶୀର୍ଷକ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରଗତିରେ ସେବିକାଙ୍କ ଭୂମିକାକୁ ଆଲୋକପାତ କରୁଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାରେ ସେବିକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଅବସରରେ ସେବିକା ସମାଜକୁ ଅଭିନନ୍ଦନ ଜଣାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେବିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେବିକାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ସେବିକାମାନେ ହେଉଛନ୍ତି ଦେଶର ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ସଦୃଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 15 ଜଣ ସେବିକାଙ୍କୁ ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର 2026 ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପଞ୍ଜୀକୃତ ସେବିକା ଓ ସେବା କାର୍ଯ୍ୟ ସହ ସମ୍ପର୍କିତ ଅନ୍ୟମାନଙ୍କୁ ପୁରସ୍କାର ବାବଦକୁ ପ୍ରମାଣପତ୍ର 1,00,000 ଟଙ୍କା ଓ ପଦକ ପ୍ରଦାନ କରାଯାଇଥାଏ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, 1973 ମସିହାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାର ତଦନ୍ତଭାର ସିବିଆଇ ଗ୍ରହଣ କରିଛି। ପଶ୍ଚିମବଙ୍ଗ ପୁଲିସର ଅନୁମୋଦନ କ୍ରମେ ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ, କୋଲକାତା ଜୋନ୍ର ସିବିଆଇର ଯୁଗ୍ମ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରିବ। ଆଜି ସିବିଆଇର ଏକ ଟିମ୍ ମଧ୍ୟମଗ୍ରାମ ପୁଲିସ ଷ୍ଟେସନ ପରିଦର୍ଶନ କରି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଚଳିତ ମାସ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ କାଳରେ ସେ ଦଳକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସାଂଗଠନିକ ସମୀକ୍ଷା କରିବେ। ଗତବର୍ଷ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଦଳ ଯେଭଳି ତୃଣମୂଳ ସ୍ତରରେ ଲୋକମାନଙ୍କ ଆହୁରି ନିକଟତର ହୋଇପାରିବ ସେ ନେଇ ଶ୍ରୀ ନବୀନ ଆଲୋଚନା କରିବେ। ଭୁବନେଶ୍ୱର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀ ନବୀନ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଦଳୀୟ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନବୀନଙ୍କ ଓଡ଼ିଶାକୁ ଏହା ପ୍ରଥମ ଗସ୍ତ ହେବ। ପଶ୍ଚିମବଙ୍ଗର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗର ଲୋକଙ୍କ କଲ୍ୟାଣ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଉଚ୍ଚମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ରାଜ୍ୟବାସୀଙ୍କୁ ଯୋଗାଇ ଦିଆଯିବ। ଡବଲ ଇଞ୍ଜିନ୍ ସରକାର ପଶ୍ଚିମବଙ୍ଗରେ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକର ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ପରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଗୁଡ଼ିକ ମଧ୍ୟରେ ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପାଇଁ 45 ଦିନ ମଧ୍ୟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରିବା ସାମିଲ ରହିଛି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଫ୍ଲାଗ୍ସିପ୍ ଯୋଜନା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ସହିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ମଧ୍ୟସ୍ଥତା ଭୂମିକା ନିର୍ବାହ କରୁଥିବା ପାକିସ୍ତାନ ନିଜ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅନ୍ତର୍ଜାତୀୟ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସମ୍ଭାବନା। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ 1965 ମସିହାରୁ ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସକୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି।

ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣ

ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 1973 ମସିହାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଦେଶବ୍ୟାପୀ ସରକାରୀ ତଥା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମାଧ୍ୟମରେ ସେବା ପ୍ରଦାନ କରୁଥିବା ପଞ୍ଜିକୃତ ନର୍ସ, ଧାଈ ଏବଂ ସହାୟକ ନର୍ସ ଓ ମହିଳା ସ୍ୱାସ୍ଥ୍ୟ ପରିଦର୍ଶକଙ୍କୁ ଏହି ପୁରସ୍କାର ପାଇଁ ପ୍ରତିବର୍ଷ ମନୋନୀତ କରାଯାଇଥାଏ। ପୁରସ୍କାର ବାବଦରେ ଏକ ପ୍ରମାଣପତ୍ର ଏବଂ 1,00,000 ଟଙ୍କାର ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯାଇଥାଏ। ନର୍ସିଂ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନର୍ସଙ୍କ ନିଃସ୍ୱାର୍ଥପର ସେବାର ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ଭାରତୀୟ ସଂସ୍କୃତିରେ ସେବା ପରମ ଧର୍ମ ଭାବନାକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। କରୁଣାମୟ ବ୍ୟବହାର ଏବଂ ମାନବତା ପ୍ରତି ଅକ୍ଲାନ୍ତ ସମର୍ପଣ ମାଧ୍ୟମରେ ନର୍ସମାନେ ଏହି ଆଦର୍ଶକୁ ପ୍ରମାଣ କରିପାରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଦିବସ ଅବସରରେ ନର୍ସ ବୃତ୍ତିଧାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ନାତକ ଡାକ୍ତରୀ ପରୀକ୍ଷା ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷାକୁ ବାତିଲ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ମାଧ୍ୟମରେ ଏନ୍ଟିଏ ଦ୍ୱାରା ଯାଞ୍ଚ କରାଯିବା ପରେ ପରୀକ୍ଷା ବାତିଲ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଜାତୀୟ ପରୀକ୍ଷା ବ୍ୟବସ୍ଥା ଉପରେ ରହିଥିବା ବିଶ୍ୱାସକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଏନ୍ଟିଏ କହିଛି। ତେବେ ପୁନଃ ପରୀକ୍ଷା ନେଇ ପରେ ସୂଚନା ପ୍ରଦାନ କରାଯିବ। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଏନ୍ଟିଏ ସ୍ୱଷ୍ଟ କରିଛି। ରାଜ୍ୟର ସର୍ବବୃହତ୍ ପ୍ରେକ୍ଷାଳୟ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ କଳାମଣ୍ଡଳ ଓଡ଼ିଶାର ସାଂସ୍କୃତିକ ଗୌରବକୁ ନୂତନ ପରିଚୟ ଦେବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ନିର୍ମାଣାଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ରାଜ୍ୟର ସଂସ୍କୃତିକୁ ବିଶ୍ୱବିଦିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପ୍ରାୟ 173 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେଉଥିବା କଳାମଣ୍ଡଳ କମ୍ପ୍ଲେକ୍ସରେ 2,000 ଆସନ ବିଶିଷ୍ଟ ପ୍ରେକ୍ଷାଳୟ ଏବଂ 500 ଆସନ ବିଶିଷ୍ଟ ମୁକ୍ତାକାଶ ରଙ୍ଗମଞ୍ଚର କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଅନ୍ତରାଳରେ ସମୀକ୍ଷା ବୈଠକ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଗ୍ନି ନିରାପତ୍ତା, ଆଲୋକୀକରଣ, ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥା ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ସୁରଜ ଗୁରୁତ୍ୱ ଆରୋପ କରିଛନ୍ତି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆସନ୍ତା 18 ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ରହିଛି। ଦିନିକିଆ ଗସ୍ତ ଅବସରରେ ଦଳକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଶ୍ରୀ ନବୀନ ଆଲୋଚନା କରିବେ। ଦଳୀୟ ଆଭିମୁଖ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ନବୀନଙ୍କ ଗସ୍ତ ସମୟରେ ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ବୁଥ୍ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ଜନସହଯୋଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସାମ ମୁଖ୍ୟମନ୍ତ୍ରୀ ଭାବେ ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥ ଗ୍ରହଣ କରିଛନ୍ତି। ଖାନପଡ଼ାସ୍ଥିତ ପଶୁ ଚିକିତ୍ସା କଲେଜ ପଡ଼ିଆରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ବିଶ୍ୱଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଅନ୍ୟ 4 ଜଣ ବିଧାୟକ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତୃତୀୟ ଥର ପାଇଁ ଆସାମରେ ସରକାର ଗଠନ କରିଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ସାହସିକତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଆବେଦନ ଜାରି ରହିବ। ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଓଡ଼ିଶା ବିଧାନସଭା ପରିସରରେ ଥିବା ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ସନ୍ଥକବି ଓଡ଼ିଆ ଜାତି ପାଇଁ ଆଦର୍ଶ। ତାଙ୍କ ଚିନ୍ତାଧାରା ଏବଂ ନୀତିବାଣୀ କୋଟି କୋଟି ଲୋକଙ୍କୁ ପ୍ରେରିତ କରୁଛି।

କାର୍ଯ୍ୟକ୍ରମରେ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମିଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହେବ। ଗଣତି ମିଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଗଣତି ମିଣତି କାର୍ଯ୍ୟ ଚଳିତ ମାସରେ 9 ଦିନ ଧରି ଚାଲିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଚଳିତ ମାସରେ ଅନ୍ୟ ଦିନଗୁଡ଼ିକରେ ହେବାକୁ ଥିବା ଗଣତି ସମ୍ପର୍କରେ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ଆଜିଠାରୁ ପୁନଃ ଆରମ୍ଭ ହୋଇଛି। କଟକ ଏସ୍ସିବି ମେଡିକାଲ କଲେଜରେ ଏକ 7 ଜଣିଆ ବିଶେଷଜ୍ଞ ଡାକ୍ତର ଦଳ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବା ପରେ ଜିଲ୍ଲା ସଦର ଚିକିତ୍ସାଳୟ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସଦର ଚିକିତ୍ସାଳୟରେ ଡାକ୍ତରୀ ଦଳ ବିଭିନ୍ନ ରୋଗୀଙ୍କ ଚିକିତ୍ସା କରିବେ। ଏହାର ସୁବିଧା ସୁଯୋଗ ନେବାକୁ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ମାଲକାନଗିରି ଏବଂ ଆଖପାଖ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସ୍ଥିତି ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ ଏବଂ ବିଧାୟକ ଅଶୋକ ଦାସ ପ୍ରମୁଖ ଯୋଗଦେଇ ଜଳଯୋଗାଣ, ରାସନ କାର୍ଡ ବଣ୍ଟନ ସହିତ ଅନ୍ୟାନ୍ୟ କଲ୍ୟାଣକାରୀ ପଦକ୍ଷେପର କାର୍ଯ୍ୟସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ 46.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅପରପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 15 ଜଣଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ନିଟ୍ ୟୁଜି ପରୀକ୍ଷା 2026 ବାତିଲ। ଆସାମର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ହିମନ୍ତ ବିଶ୍ୱଶର୍ମା। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ନେଇ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ ଡବ୍ଲୁ

www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ପାରମ୍ପରିକ ଗୀତ ଛାନ୍ଦ। କଣ୍ଠଦାନ କରିଛନ୍ତି ପ୍ରଶାନ୍ତ କୁମାର ସାମଲ। ପୁରାତନ ରଚନାରୁ।

ପାରମ୍ପରିକ ଗୀତ ଛାନ୍ଦ ଶୁଣୁଛନ୍ତି। ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ସୁମିତ୍ରା ଗରାବୁଡ଼ୁ, ଗୀତ ଉପେନ୍ଦ୍ର ଭଞ୍ଜ।

ପାରମ୍ପରିକ ଗୀତରେ ଶୁଣିଲେ କେତୋଟି ଛାନ୍ଦ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ।

ମଧ୍ୟରେ ଖରାତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର, ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS ଚିନି ଲୁଣ ସର୍ବତ ପାଣି ପିଇବାକୁ ଦିଅନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଶୁଣିଲେ ଅଂଶୁଘାତ ସତର୍କତା ସୂଚନା।

ଏଥର କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତିଗୀତ। ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ସନ୍ଧ୍ୟା 6:30 6:55 ଆଜିର ପ୍ରସଙ୍ଗ। ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ସନ୍ଧ୍ୟା 7:25 7:30 କିଷାନବାଣୀ। ଆଜି ଏଥିରେ ରହିଛି ଖରିଫ ଫସଲ ପାଇଁ ପ୍ରସ୍ତୁତି ଓ ବିଭିନ୍ନ କିସମ ସମ୍ପର୍କରେ ଆଲୋଚନା। ଆଲୋଚନାରେ ବିଶେଷଜ୍ଞ ଭାବରେ ଯୋଗଦେବେ ଅବସରପ୍ରାପ୍ତ କୃଷି ଅଧିକାରୀ ସୁରେନ୍ଦ୍ର କୁମାର ନେଗି। ପରେ ପରେ ଚାଷୀ ଭାଇଙ୍କ ସାକ୍ଷାତକାର କ୍ରମରେ ଶୁଣିବେ ଚକ୍ରଧର ପ୍ରଧାନଙ୍କ ସହ ସାକ୍ଷାତକାର। ରାତି 8:00 ପ୍ରଚାର କରିବୁ ଝରିଏଲ। କବିତା ଆବୃତ୍ତି କରିବେ ଋଷିକେଶ ପୁରୋହିତ। ରାତି 8:15 ତୁଳସୀ ରାମାୟଣ ଭାଗ 39। ହିନ୍ଦୀ ଭକ୍ତିଗୀତ ଶୁଣିପାରିବେ ରାତି 8:25। ଆଞ୍ଚଳିକ ଗୀତ ରାତି 8:30। ରାତି 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଶ୍ରୋତାବନ୍ଧୁ, ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ପରବର୍ତ୍ତୀ ଗୀତ ସାଲ ବେଗଙ୍କ ରଚନା, କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି।

ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ପ୍ରସାରଣରେ ଉଦୟ ଭାରତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଅର୍ଥକୁ ପୂରଣ କରିବା ପରେ ଜଣେ ମହିଳା ଉପଭୋକ୍ତା ହୋଇଥାଏ। ସାଧାରଣତଃ ରେସନ କାର୍ଡଧାରୀ ବିପିଏଲ ବର୍ଗର ଯେକୌଣସି 18 ବର୍ଷରୁ ଉର୍ଦ୍ଧ୍ୱ ମହିଳା ନିଜର ରେସନ କାର୍ଡ ଫଟୋ ବ୍ୟାଙ୍କ ପାସବୁକ୍ ଆଧାର କାର୍ଡ ଓ ଆଧାର କାର୍ଡ ସହିତ ସଂଲଗ୍ନ ନିଜର ମୋବାଇଲ ନମ୍ବର ଦେଇ ନିକଟସ୍ଥ ଗ୍ୟାସ ଯୋଗାଣକାରୀ ସଂସ୍ଥାରେ ଆବେଦନ କରି ଉପଭୋକ୍ତା ହୋଇପାରିବେ। ପ୍ରଥମେ ଉପଭୋକ୍ତା

ଏବେ 2025-26 ଉଜ୍ଜଳା ଉପଭୋକ୍ତାକୁ ସର୍ବାଧିକ 9 ରିଫିଲ୍ ଯୋଗାଇବା ସହିତ 300 ଟଙ୍କାର ସବ୍ସିଡି ଦେବାକୁ 12,000 କୋଟି ଟଙ୍କା ସରକାର ମଞ୍ଜୁର କରିଛନ୍ତି। ତୈଳ କମ୍ପାନୀଗୁଡ଼ିକ କମ୍ ଦରରେ ବିକ୍ରି ଓ ଅଧିକ ଦରରେ କ୍ରୟ କରୁଥିବାରୁ ଯେଉଁ କ୍ଷତି ସହିବେ ସେଥିପାଇଁ ସରକାର ମଧ୍ୟ ତୈଳ କମ୍ପାନୀକୁ 12 କିସ୍ତିରେ 30,000 କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। 2026 ଏପ୍ରିଲ୍ ଶେଷ ସୁଦ୍ଧା 10,54,00,000 ଅଧିକ ଉଜ୍ଜଳା ଯୋଜନାରେ ଉପଭୋକ୍ତା ସାମିଲ ହୋଇପାରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଦି ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ 2017ର ଏକ ତଥ୍ୟରୁ ଜଣାଯାଏ 2016 ମସିହାରେ ଆମ ଭାରତରେ ପାରମ୍ପରିକ ଜାଳେଣୀ ସାମଗ୍ରୀରୁ ଯେଉଁ ହାଉସ୍ ହୋଲ୍ଡ ଏୟାର ପଲ୍ୟୁସନ୍ ସୃଷ୍ଟି ହୋଇଥିଲା ତଦ୍ୱାରା 4 ଲକ୍ଷରୁ ଅଧିକଙ୍କର ମୃତ୍ୟୁ ଘଟିଥିଲା। ଏହି ଆହ୍ୱାନକୁ ଉଜ୍ଜଳା ଯୋଜନା ପ୍ରତିହତ କରିବାକୁ ସମର୍ଥ ହୋଇଛି ବୋଲି କୁହାଯାଇପାରେ। ଶ୍ୱାସକ୍ରିୟା ଜନିତ ରୋଗ, ଚକ୍ଷୁ ରୋଗର ଉପଶମ ସହିତ ଗର୍ଭବତୀ ଓ ଶିଶୁମାନଙ୍କୁ ସୁରକ୍ଷା ଦେବାରେ ଉଜ୍ଜଳା ଯୋଜନା ସଫଳ ହୋଇଛି। ଭୋଜନ ପ୍ରସ୍ତୁତିରୁ ବଳକା ସମୟକୁ ଅନ୍ୟ କାର୍ଯ୍ୟରେ ନିଯୁକ୍ତ କରିବାକୁ ମହିଳା ଆଜି ସମର୍ଥ ହୋଇପାରିଛି। ବିଶ୍ରାମ ଓ ସୁସ୍ଥ ଜୀବନ ପାଇ ଉଜ୍ଜଳା ଉପଭୋକ୍ତା ଆମ ମା ଭଉଣୀ ଖୁବ୍ ଉଲ୍ଲସିତ। କହିବାକୁ ଗଲେ ଉଜ୍ଜଳା ଯୋଜନା ସାମାଜିକ ସ୍ତରରେ ମହିଳାଙ୍କୁ ସୁଦୃଢ଼ ଓ ସଶକ୍ତ କରିପାରିଛି। ସରକାରଙ୍କ ଉଜ୍ଜଳା ଯୋଜନା ଯେ ବ୍ଲୁ ଫୁଏଲ୍ ରିଭଲ୍ୟୁସନ୍ ବା ନୀଳ ଇନ୍ଧନ ବିପ୍ଳବକୁ ସଫଳ କରିପାରିଛି ଏଥିରେ ଦ୍ୱିମତ ହେବାର ନାହିଁ।

ଶୁଣୁଥିଲେ ଆଲୋଚନା ଉଜ୍ଜଳା ଯୋଜନା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଅନସୂୟା ମହାପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଜାତୀୟ ଶିକ୍ଷାନୀତି 2020ରେ ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍ ୟୁଜି ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବାନି, ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଜାତୀୟ ଶିକ୍ଷାନୀତି 2020 ମାଧ୍ୟମରେ ସରକାର ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା ଏବଂ ନବସୃଜନକୁ ନିରନ୍ତର ପ୍ରୋତ୍ସାହନ ଦେଉଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ICSSR 58ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ମାନବ ସଭ୍ୟତାକୁ ବୁଝିବା ପାଇଁ ଭାରତ ଏକ ଜୀବନ୍ତ ପ୍ରୟୋଗଶାଳା। ଦେଶରେ ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ସାମାଜିକ ଚେତନା ପରସ୍କର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ଦେଶର ସାଂସ୍କୃତିକ

0: ସାଂସ୍କୃତିକ ପୁନଃ ଜାଗରଣର ପ୍ରତୀକ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଦେଶର ହଜାରେ ବର୍ଷର ଇତିହାସ ସଂଘର୍ଷ ଏବଂ ସାଂସ୍କୃତିକ ଚେତନାକୁ ଆଗକୁ ନେଇ ଅଗ୍ରସର ହେବାକୁ ପଡ଼ିବ। ନୂଆଦିଲ୍ଲୀରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଶିକ୍ଷା ବ୍ୟବସ୍ଥା ବିଶ୍ୱର ସବୁଠାରୁ ସୁଦୃଢ଼ ବ୍ୟବସ୍ଥା। ଜାତୀୟ ଶିକ୍ଷାନୀତି ଅନୁଯାୟୀ ଦୃଢ଼ କ୍ରେଡିଟ୍ ବ୍ୟବସ୍ଥାର ବିକାଶ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍କୁ କ୍ରେଡିଟ୍ ବ୍ୟବସ୍ଥାରେ ସାମିଲ କରାଯିବ। ଦେଶରେ ପ୍ରାୟ 15 ଲକ୍ଷ ବିଦ୍ୟାଳୟ ମଧ୍ୟରୁ 10 ଲକ୍ଷ ସରକାରୀ ବିଦ୍ୟାଳୟ। ଦେଶର ମୋଟ ଘରୋଇ ଉତ୍ପାଦ GDPର ପ୍ରାୟ 4% ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: ଆଇସିସିଆର୍ ସମୟକୁ ଆଗେ ଯାତେ ହୁଏ ଆନେ ବାଲେ 10-15 ସାଲ ଭାରତ କୋ 2047 କି ରୋଡ ମ୍ୟାପ ମେ ପହଞ୍ଚନେ କେ ଲିଏ ଲକ୍ଷ୍ୟ ତକ ପହଞ୍ଚନେ କେ ଲିଏ କିସ କିସ ପ୍ରକାର କି ସୋସିଆଲ ଚ୍ୟାଲେଞ୍ଜେସ କୋ ଧ୍ୟାନ ଦେନା ପଡେଗା ୟେ ଆଇସିଏସ୍ଆର୍ କେ ଆନେ ବାଲେ 10-15 ସାଲ କେ କାମ ହୋନି ଚାହିଏ। ହମେ ଅପନି ଭାଷା କୋ ମହତ୍ତ୍ୱ ଦେନା ପଡେଗା, ହମାରୀ ଅର୍ଥନୀତି କୋ ମଜବୁତ କରନା ହେ ତୋ ହମାରୀ ଭାଷା କୋ ହମେ ମହତ୍ତ୍ୱ ଦେନା ପଡେଗା।
0: ସ୍ନାତକ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ UG 2026 ପରୀକ୍ଷାକୁ ବାତିଲ କରାଯାଇଛି। ନୂତନ ପରୀକ୍ଷା ତାରିଖ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTAର ମହାନିର୍ଦ୍ଦେଶକ ଅଭିଷେକ ସିଂହ କହିଛନ୍ତି। ପରୀକ୍ଷାରେ ମିଳୁଥିବା ଯେକୌଣସି ଛୋଟ ଅନିୟମିତତାକୁ ଗମ୍ଭୀର ଭାବେ ବିବେଚନା କରାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। 22 ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିଚାରକୁ ନେଇ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା ପରିଚାଳନା କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।
2: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने NTA के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे। और न ही सिर्फ वह, चूंकि बच्चों को दोबारा आना पड़ रहा है परीक्षा देने के लिए, हमने जो पहली बार जो परीक्षा कराई थी उसके लिए फीस ली थी उसको भी हम रिफंड करेंगे, ताकि NTA अपनी जिम्मेदारी को समझे। और हमने सारी जो इन्फॉर्मेशन है वह CBI को उपलब्ध करा रहे हैं, ताकि CBI जो भी व्यक्ति हो उसको ढूंढे, उसको जेल भेजे, जिससे कि इस तरह की जो एग्जामिनेशन की प्रक्रिया में इस तरह की रिपोर्ट आती रहती है इसका एक बार में खत्म किया जा सके।
0: NTA ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBI ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁନଃ ପରୀକ୍ଷା ପାଇଁ ନୂତନ ପଞ୍ଜୀକରଣ କିମ୍ବା ଅତିରିକ୍ତ ପରୀକ୍ଷା ଦେୟ ଦେବାକୁ ପଡ଼ିବ ନାହିଁ ବୋଲି NTA ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ଆଜି ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସମ୍ପୃକ୍ତ ପ୍ରାଧିକୃତ ଦଳ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଗଣତି ମଣତି ସମୟରେ ବାହାର କାଠ ନିକଟରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି।

ଏହି ପୁରସ୍କାର ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଏବଂ କେନ୍ଦ୍ର ସରକାରଙ୍କର ନିରନ୍ତର ସହଯୋଗ ପାଇଁ ଓଡ଼ିଶା ଗ୍ରାମୀଣ ଭିତ୍ତିଭୂମି କ୍ଷେତ୍ରରେ ଏହି ସଫଳତା ହାସଲ କରିଛି। କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ରାଜ୍ୟର ପ୍ରତିଟି ଅଞ୍ଚଳକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମନ୍ୱିତ ଉଦ୍ୟମ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାର୍ଗ ପ୍ରଶସ୍ତ କରୁଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟାଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ପାଇଁ 1965 ମଇ ମାସ 12 ତାରିଖକୁ ନର୍ସିଂ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ସେବିକା ଦିବସର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତଥା ଶାସନ ସଚିବ ଅଶ୍ୱସ୍ତି ଏସ୍ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କର ଉପସ୍ଥିତିରେ ଔଷଧ ଉପଲବ୍ଧତା ଓ ହସ୍ପିଟାଲ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳିପୁରଠାରେ ନିର୍ମାଣାଧୀନ ବୃହତ ପାନୀୟ ଜଳ ପ୍ରକଳ୍ପ ସ୍ଥିତି ନେଇ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସମୀକ୍ଷା କରିଛନ୍ତି। ପ୍ରକଳ୍ପର ବିଭିନ୍ନ ବୈଷୟିକ ଦିଗ ଏବଂ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନଙ୍କ ସହ ଶ୍ରୀ ସ୍ୱାଇଁ ଆଲୋଚନା କରିଛନ୍ତି। ନୟାଗଡ଼ ଜିଲ୍ଲା ବେବର୍ତ୍ତପଲ୍ଲୀ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଦେୟମୁକ୍ତ ଆଇନ ସହାୟତା ନମ୍ଘର 1510 ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଘରୋଇ ହିଂସା, ମହିଳା ସୁରକ୍ଷା, ଶିଶୁ ଅଧିକାର ଏବଂ ସାଇବର ଅପରାଧ ଆଦି ଆଇନ ସଂକ୍ରାନ୍ତୀୟ ପରାମର୍ଶ ପାଇଁ ଏହି ନମ୍ଘରରେ ଯୋଗାଯୋଗ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍କନ ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସହୁବଗ ଯୋଗଦେଇ ମହିଳାମାନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର ଅଧ୍ୟକ୍ଷତା କରି ପ୍ରକଳ୍ପ କାର୍ଯ୍ୟ, ଅଗ୍ରଗତି, ସମସ୍ୟା ଓ ସମାଧାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଳ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନର ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, ସିଡବ୍ଲ୍ୟୁଜି ରିଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ପ୍ରୋତ୍ସାହନକୁ ପ୍ରୋତ୍ସାହିତ କରିବା ଏହି ତିନୋଟି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଏବଂ ପାରାଦୀପରେ 33.2 ଡିଗ୍ରୀ ସେଲ୍ସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଜାତୀୟ ଶିକ୍ଷାନୀତି 2020 ମାତୃଭାଷା, ଭାରତୀୟ ଜ୍ଞାନ ପରମ୍ପରା ଏବଂ ନବସୃଜନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଟ୍, ୟୁଜି, ସାନି ପରୀକ୍ଷାର ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବା ନେଇ ଏନ୍ଟିଏ ମହାନିର୍ଦ୍ଦେଶକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନସମ୍ପୃକ୍ତି ଅଭିଯାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସୁସ୍ଥ ଜୀବନ ଅତିବାହିତ କରିବାରେ ସେବିକା ବା ନର୍ସ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥାନ୍ତି। ଶରୀର ଅସୁସ୍ଥ ହେଲେ କେବଳ ଯେ ଡାକ୍ତରଙ୍କ ଆବଶ୍ୟକତା ପଡ଼େ ତାହା ନୁହେଁ, ସେବିକା ମଧ୍ୟ ଆମକୁ ପୁନଃ କାର୍ଯ୍ୟକ୍ଷମ କରାଇବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥାନ୍ତି। ତେଣୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା ହିଁ ହେଉଛନ୍ତି ସବୁଠାରୁ ବଡ଼ କାର୍ଯ୍ୟଶକ୍ତି। ରୋଗୀ ସେବା ଲାଗି ନର୍ସଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇ ପ୍ରତ୍ୟେକ ବର୍ଷ ଆଜିର ଦିବସରେ ଆନ୍ତର୍ଜାତିକ ନର୍ସ ବା ସେବିକା ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସୁଛି। 1820 ମେ ମାସ 12 ତାରିଖରେ ଇଂଲଣ୍ଡର ଏକ ଧନୀ ପରିବାରରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଜନ୍ମଗ୍ରହଣ କରିଥିଲେ। 1954 ରୁଷ ଦକ୍ଷିଣ ପ୍ରାନ୍ତରେ ଯୁଦ୍ଧ କରିବାକୁ ବ୍ରିଟିଶ ସୈନିକଙ୍କୁ କ୍ରିମିଆକୁ ପଠାଯାଇଥିଲା। ସେ ସମୟରେ ବ୍ରିଟେନ୍, ଫ୍ରାନ୍ସ ଓ ତୁର୍କୀ ଏକାଠି ରୁଷ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଆହତ ସୈନିକଙ୍କୁ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ସହ ଅନ୍ୟ ସେବିକାଙ୍କୁ ସେଠାକୁ ପଠାଯାଇଥିଲା। ଫ୍ଲୋରେନ୍ସ ଦିନରାତି ପରିଶ୍ରମ କରି ସୈନିକଙ୍କ ଚିକିତ୍ସା କରିଥିଲେ। ତାଙ୍କ ସେବାରେ ଆହତ ସୈନିକଙ୍କ ଅବସ୍ଥାରେ ସୁଧାର ଆସିଥିଲା। 1856 ଯୁଦ୍ଧ ସମାପ୍ତ ହେବା ପରେ ସେଠାରୁ ସେ ଇଂଲଣ୍ଡ ଫେରିଥିଲେ ଏବଂ ତାଙ୍କର ସେବା, ନିଷ୍ଠା ଏବଂ କାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିଲେ। ଆମେରିକାର ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଡୋରୋଥି ସଟରଲ୍ୟାଣ୍ଡ 1953 ନର୍ସିଂ ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ 1965 ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ନର୍ସିଂ ପରିଷଦ ଏହି ଦିବସ ପାଳନ କରିଥିଲା। ସେବେଠାରୁ ସେବିକାଙ୍କ ସେବା ଓ ନିଷ୍ଠାକୁ ସମ୍ମାନ ଜଣାଇ ଏହି ଦିବସ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ସେବିକାଙ୍କ ସୁସ୍ଥତା, ନିରାମୟ ଜୀବନ ଏବଂ ନିରାପତ୍ତା ପାଇଁ ଚଳିତ ବର୍ଷର ବାର୍ତ୍ତା ସୂଚାଉଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାଙ୍କ ପ୍ରତି ସମାଜର ରହିଥିବା କର୍ତ୍ତବ୍ୟକୁ ଚଳିତ ବର୍ଷର ବାର୍ତ୍ତା ସ୍ମରଣ କରାଉଛି। ସେମାନଙ୍କର ଶାରୀରିକ, ମାନସିକ ଏବଂ ବୃତ୍ତିଗତ ସୁରକ୍ଷା ଦିଗରେ ଆମେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ସେବିକାଙ୍କର କଠିନ ପରିଶ୍ରମ ଯୋଗୁଁ ରୋଗୀଟି କେବଳ ଯେ ସୁସ୍ଥ ହୁଏ ତାହା ନୁହେଁ, ବରଂ ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ଥିରତା ପରିଲକ୍ଷିତ ହୋଇଥାଏ। କୋଭିଡ୍ ମହାମାରୀ ସମୟରେ ସେବିକାଙ୍କର ନିଃସ୍ୱାର୍ଥପର ସେବା ଏବଂ କଠିନ ଅଧ୍ୟବସାୟ ଆମ ସମସ୍ତଙ୍କୁ ସଫଳତାର ସହ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ପ୍ରଦାନ କରିଥିଲା। ବିଶ୍ୱରେ ପାଖାପାଖି 30 ନିୟୁତରୁ ଅଧିକ ନର୍ସ କାର୍ଯ୍ୟରତ ଅଛନ୍ତି। ଭାରତରେ 23 ଲକ୍ଷରୁ ଅଧିକ ପଞ୍ଜୀକୃତ ନର୍ସ କାର୍ଯ୍ୟ କରୁଥିବା ଏକ ଆକଳନରୁ ଜଣାପଡ଼ିଛି। ତେବେ ଏହା ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ରହିଛି ବୋଲି କୁହାଯାଉଛି। ଏପରିକି ଆମ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ରହିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସେବିକାଙ୍କ ସହଯୋଗ ମାଧ୍ୟମରେ ହିଁ ଅଧିକ ତ୍ୱରାନ୍ୱିତ ହୋଇଥାଏ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ପୁରସ୍କାର 2026 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନର୍ସିଂ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣଙ୍କୁ ପୁରସ୍କାର ବିତରଣ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଆଜିର ଦିବସ ନର୍ସିଂ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବୃତ୍ତିଧାରୀଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରାଉଛି। ସେବାର ସର୍ବୋଚ୍ଚ ମାନଦଣ୍ଡକୁ ନର୍ସିଂ ବୃତ୍ତିଧାରୀ ପ୍ରମାଣ କରିଆସିଛନ୍ତି। ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ସେମାନେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଜ ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 1973 ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ପୁରସ୍କାର ବାବଦରେ ମନୋନୀତଙ୍କୁ ପ୍ରମାଣପତ୍ର, 1,00,000 ଟଙ୍କାର ନଗଦ ପୁରସ୍କାର ଏବଂ ଏକ ପଦକ ପ୍ରଦାନ କରାଯାଇଥାଏ। ମଣିଷ ଜନ୍ମଗ୍ରହଣ କରିବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜୀବନଚକ୍ରରେ ସେବିକା ହିଁ ଅତ୍ୟନ୍ତ ଉଲ୍ଲେଖନୀୟ ଯୋଗଦାନ ଦେଇଥାନ୍ତି। ତେବେ ସେବା ପ୍ରଦାନ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ସମସ୍ତେ ଅବଗତ ହେବା ଉଚିତ। କାର୍ଯ୍ୟକ୍ଷେତ୍ର ଏବଂ ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବାରେ ସେବିକା ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଆଜିର ଦିବସରେ ସେବିକାଙ୍କର କଠିନ ପରିଶ୍ରମ ଓ ସମର୍ପଣ ଭାବକୁ ସମ୍ମାନ ଦେବା ଏବଂ ସେମାନଙ୍କ ପ୍ରତି ଯତ୍ନବାନ ହେବା ସହ ତାଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଂକଳ୍ପବଦ୍ଧ ହେବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଆମ ନର୍ସ ଆମ ଭବିଷ୍ୟତ, ନର୍ସଙ୍କୁ ସଶକ୍ତ କରିବା, ଜୀବନ ବଞ୍ଚାଇବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 7ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ
1: ମଧ୍ୟରେ ଦେଶବ୍ୟାପୀ 75,000 ମେଡିକାଲ ସିଟ୍ ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି ଏବଂ ଆଇପିଏଲ୍ କ୍ରିକେଟର ଆଜିକାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସନ୍ରାଇଜର୍ସ ହାଇଦ୍ରାବାଦର ନିଷ୍ପତ୍ତି। ଭାରତ ଆସନ୍ତା 14 ଓ 15 ତାରିଖ ଦିନ ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ସମ୍ମିଳନୀ ଆୟୋଜନ କରିବ। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିବେ। ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଏହି ସମ୍ମିଳନୀ ଅବସରରେ ମତ ବିନିମୟ କରିବେ। ଏତଦ୍ବ୍ୟତୀତ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର कार्यसूची रही बोली श्री जयसवाल कहते।
2: 14 और 15 तारीख को ब्रिक्स विदेश मंत्री की बैठक हो रही है जिसकी अध्यक्षता हम लोग कर रहे हैं। जहां तक देशों का आपने जिक्र किया, उनकी तरफ से कौन आएगा ये तो खैर उनको तय करना है, लेकिन जैसे जैसे लोग आएंगे आपको पास ले जाए कौन उनके नेतृत्व कर रहे हैं, कौन लोग उसमें भाग ले रहे हैं।
1: ନେପାଳ ସହିତ ଭାରତର ସମ୍ପର୍କ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତର ନେପାଳ ସହିତ ଏକ ବହୁବିଧ ସମ୍ପର୍କ ରହିଆସିଛି। ନେପାଳରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଭାରତ ନେପାଳ ବନ୍ଧୁତ୍ୱ ଏବଂ ପାରମ୍ପରିକ ସମ୍ପର୍କକୁ ସଶକ୍ତ କରିବା ଦିଗରେ ଏହା ଭାରତର ପ୍ରତିବଦ୍ଧତାର ପ୍ରତୀକ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯିବ। ଭାରତ ୟୁଏଇ ସହିତ ରହିଥିବା ବହୁବିଧ ସମ୍ପର୍କର ଶକ୍ତି ସୁରକ୍ଷା ହେଉଛି ଏକ ଆବଶ୍ୟକ ଅଂଶ। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ବୃଦ୍ଧି କରାଯିବା ଲାଗି ଆଲୋଚନା ହେବ ବୋଲି ସେ କହିଛନ୍ତି। ସେହିଭଳି ନରୱେ, ସ୍ୱିଡେନ୍, ଇଟାଲୀ ଓ ନେଦରଲ୍ୟାଣ୍ଡସ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଦେଶଗୁଡ଼ିକ ନବସୃଜନ ଏବଂ ସ୍ୱଚ୍ଛ ଶକ୍ତି ଜ୍ଞାନକୌଶଳର କେନ୍ଦ୍ର ଭାବେ ପରିଚିତ। ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଏହିସବୁ କ୍ଷେତ୍ରକୁ ସଶକ୍ତ କରିବା ଉପରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।
2: संयुक्त अरब अमीरात दौरे के दौरान भी ऊर्जा सुरक्षा पर बातचीत होगी, जिस प्रकार का हमारी उनसे साझेदारी चल रही है कैसे इसको और व्यापक किया जाए ताकि हम अपने जो ऊर्जा सुरक्षा हमारी है उसको हम मजबूत कर सके। उसके अलावा जो चार अन्य देश हैं, नॉर्डिक समिट होने वाला है, नॉर्वे की यात्रा है, स्वीडन की यात्रा है, इटली की यात्रा है, नेदरलैंड्स की यात्रा है, यहां पर भी ये देश में से नवाचार के बहुत बड़ा केंद्र है। इनोवेशन इको सिस्टम में भारत में बहुत काम हो रहा है और क्लीन एनर्जी टेक्नोलॉजीज में ये लोग और ग्रीन ट्रांजिशन में काफी आगे हैं। तो इन सभी मुद्दे पर हमारी बातचीत होगी और वो सब साझेदारी जो विकसित भारत की तरफ हमको ले आता है उसको कैसे मजबूत किया जाएगा ये प्रधानमंत्री के दौरे का एक मुख्य आधार है।
1: ଚଳିତ ମାସ 3 ତାରିଖରେ ଦେଶବ୍ୟାପୀ ଅନୁଷ୍ଠିତ ନିଟ୍ ସ୍ନାତକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଚଳିତ ବର୍ଷର ନିଟ୍ ପରୀକ୍ଷାକୁ ବାତିଲ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ମହାନିର୍ଦ୍ଦେଶକ ଅଭିଷେକ ସିଂ ଏହା କହିଛନ୍ତି। ସେ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାଯାଇ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଶ୍ରୀ ସିଂ କହିଛନ୍ତି ଚଳିତ ବର୍ଷ ନିଟ୍ ଦେଇଥିବା ଛାତ୍ରଛାତ୍ରୀଙ୍କ ଲାଗି ଏନ୍ଟିଏ ପୁଣି ଥରେ ପରୀକ୍ଷା ପରିଚାଳନା କରିବ। ଏଥିଲାଗି ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ଏହି ପରୀକ୍ଷା ଯେଭଳି ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ସେଥିଲାଗି ଏନ୍ଟିଏ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
3: बच्चों के लिए हम दोबारा परीक्षा कराएंगे जो कि एकदम फेयर तरीके से होगी, जिसमें किसी भी तरह की अनियमितता नहीं होगी। हमने एनटीए के ऊपर जिम्मेदारी लेते हुए यह भी निर्णय लिया कि हम जो अगली परीक्षा दोबारा कराएंगे उसके लिए कोई एडिशनल फीस नहीं चार्ज करेंगे और न ही सिर्फ वह, क्योंकि बच्चों को दोबारा आना पड़ रहा है परीक्षा देने के लिए। हमने जो पहली बार जो परीक्षा कराई थी उसके लिए जो फीस ली थी उसको भी हम रिफंड करेंगे ताकि एनटीए अपनी जिम्मेदारी को समझे और हमने सारी जो इन्फॉर्मेशन है वह

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଶୋଇ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଥିଲେ। ଶ୍ରୀ ନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡ଼ାଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ସେତୁବନ୍ଧ ଯୋଜନା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ 22 ଗ୍ରାମ ପଞ୍ଚାୟତ ପାଇଁ 149,49,00,000 ଟଙ୍କା ବ୍ୟୟ ଅଟକଳରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା 100 ଗ୍ରାମର 38,609 ପରିବାରଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।
2: ଆଜି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ନେଇ ଆମେ ଉପସ୍ଥିତ ହୋଇଥିଲୁ। ମେଗା ପ୍ରକଳ୍ପ ଏକ ଦିନରେ ନଳ ଥିଲା ପାଣି ହୋଇନଥିଲା, ଆଜି ସେ ପ୍ରକାର କାର୍ଯ୍ୟକ୍ରମ ଆମେ ଦ୍ୱିତୀୟ ନମ୍ବର ପ୍ରୋଜେକ୍ଟକୁ ଉନ୍ମୋଚନ କରିଛୁ। ପ୍ରଥମ ପ୍ରୋଜେକ୍ଟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଥିଲେ। ଦ୍ୱିତୀୟ ପ୍ରୋଜେକ୍ଟ ଯୋଉ ଉନ୍ମୋଚିତ ହେଲା ଏଥିରେ ଆମର 7 ପଞ୍ଚାୟତକୁ ପାଣି ଯିବ ଏବଂ ଯୋଉ ପାଣି ପହଞ୍ଚିବ ଏଥିରେ ଆମେ ସବୁ ସେଚୁରେସନ କରିବା ବ୍ୟବସ୍ଥା କରିବୁ। 2027 ମାର୍ଚ୍ଚ ଭିତରେ ସମସ୍ତ ଗାଁକୁ ପାଣି ଆମେ ଦେଇଦେବୁ। ଏ ପ୍ରକାର କାର୍ଯ୍ୟକ୍ରମ ଭିତରେ 481 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସମସ୍ତ ନିର୍ବାଚିତ ପ୍ରତି ଏମ୍ପି ଏମ୍ଏଲ୍ଏ ତାଙ୍କର ଉପସ୍ଥିତି, ଜିଲ୍ଲା କଲେକ୍ଟର ସମସ୍ତ ବିଭାଗ ଉପସ୍ଥିତି, ଏ ଉପସ୍ଥିତି ଏବଂ ଜନତା ଭିତରେ ଯୋଉ ମିଶ୍ରଣ ହେଲା ଏ କାର୍ଯ୍ୟକ୍ରମ ବିଗତ ଦିନରେ ହେଉନଥିଲା। ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ଲୋକମାନଙ୍କର ବି ଜାଣିବାର ଯୋଉ ସୌଭାଗ୍ୟ ମିଳିଲା ସେମାନେ କହିବେ, ପ୍ରଶାସନ କାମ ତତ୍ପରତା ବୃଦ୍ଧି ପାଇବ ଏବଂ ନିର୍ବାଚିତ ଅଧିକାରୀ ମାନେ ବି ଯୋଉ ସେମାନେ ଅଛନ୍ତି ସେମାନଙ୍କର ବିଶ୍ୱାସ ଆଜି ଲୋକଙ୍କୁ ଦେଇଛନ୍ତି। ସେହି ଦୃଷ୍ଟି ନେଇ ଏ କାର୍ଯ୍ୟକ୍ରମ ବହୁତ ଆଗକୁ ନେବ ବୋଲି ମୁଁ ଆଶୁଛି। 100-seated ହସ୍ପିଟାଲ ତିଆରି ହେବ, ଏ ବି ଏକ ମାଇଲ ଖମ୍ବ ନବରଙ୍ଗପୁର ଜିଲ୍ଲା ପାଇଁ। ଆଜିକାର ପରିସ୍ଥିତି ଯେ ନୂଆ ସରକାର ହେଇଛି, ଲୋକଙ୍କ ସରକାର ଆସିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବି, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ସେ ପାଣି ସ୍ୱାସ୍ଥ୍ୟ ରାସ୍ତା ଗାଁର ବ୍ୟବସ୍ଥା ସବୁ ବ୍ୟବସ୍ଥାକୁ ଯୋଉ ସୁଚାରୁ ରୂପରେ ସମ୍ପାଦନ କରୁଛନ୍ତି, ଆମେ ଆଗକୁ ଆଗକୁ ବଢ଼ିବା।
1: ଆସନ୍ତା 26 ନବରଙ୍ଗପୁର ଜିଲ୍ଲାରେ 5 ବ୍ଲକର 6 ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାଯିବ। ମୋଟ 2,221 ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ରବି ମଣ୍ଡିରେ 69,713 କ୍ୱିଣ୍ଟାଲରୁ ଧାନ ସଂଗ୍ରହ କରାଯାଇଥିଲା। ନବରଙ୍ଗପୁର ପୌର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ୍ 3.0 ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଭୂମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେଶରୀଗୁଡ଼ା ମୌଜାର 15 ହିତାଧିକାରୀଙ୍କୁ 70,48,00,000 ଅଧିକ ଟଙ୍କା ବଣ୍ଟନ କରିଥିଲେ। ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ 758 ଜଣ ଶ୍ରମିକ ହିତାଧିକାରୀଙ୍କୁ 4,55,25,000 ବିଭିନ୍ନ ଯୋଜନାର ଆର୍ଥିକ ପ୍ରୋତ୍ସାହନ ଓ ସହାୟତା ବଣ୍ଟନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।

ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ କିଷାନବାଣୀ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: କିଣିପାରିବେ ବିହନ ସବସିଡି ପଇସା ତାଙ୍କର ଆକାଉଣ୍ଟ କି ଯାଉଛି ବି
1: ଆଜ୍ଞା
0: ସେମାନେ ଧ୍ୟାନ ଦେବେ କାରଣ ତାଙ୍କର ଯେନ୍ଟା ଅଛି ଆଜିକାଲି ସେ ଆଧାର କାର୍ଡ ନେଇକି ବି ଯିବାକୁ ପଡୁଛି ସେ ହିସାବରେ ସେମାନେ ବିହନ ସଂଗ୍ରହ କରିବେ ଆଉ ଯଦି ବିହନ ତ ବିଶୋଧନ ନେଇ ହେଇଥିବା ଯଦି ତାକି ସେମାନେ ଅସଲ କାମଟା ହେଲା ଏହାଦେ ବିହନ ବିଶୋଧନ କରିକି ରଖିବେ
1: ଆଜ୍ଞା
0: ବିହନ ସେଇଥିରେ ବିଶୋଧକ ପୁଡ଼ିଆଟା ବି ଦିଆହେଇଥିସି କେତେବେଳେ ଧାନ ମଞ୍ଜି ଭିତରେ
1: ଆଜ୍ଞା
0: ସେଟାକେ ଆଣିକି ସେମାନେ ବିହନ ବିଶୋଧନ କରିବେ ଆଉ ଗୋଟେ ଜିନିଷ ସେମାନେ ଧ୍ୟାନ ଦେବାର କଥା ଯେ ପାଗ ବର୍ଷା ଅବସ୍ଥାକେ ଦେଖିକି
1: ଆଜ୍ଞା
0: ଯଦି ବର୍ଷାର ସମ୍ଭାବନା କମ୍ ରହୁଛି ତାହେଲେ ସରଳ କିସମ ଧାନ ବିହନ ମାନେ ସେମାନେ ଟିକେ ବ୍ୟବହାର କରିବାର କଥା କେତେଟା ବିହନ ବି ଆମେ କହିଦେଇଥାଉ ଢିପ ଜମି ଯେନ୍ଟା ରହିଛେ ସେଥିଲାଗି ଜଲ୍ଦି ଧାନ ଭେରାଇଟି ଜଲ୍ଦି ଧାନ ପାଞ୍ଚ କିସମଟା ଯୋଗେଶ ବୋଲିକିରି ଗୋଟେ ଅଛେ ଆଉ ମନ୍ଦାକିନି
1: ଆଜ୍ଞା
0: ଏ ତିନିଟା କିସମ ତାଙ୍କର ଢିପ ଜମି ଲାଗି ମଝିଆଳି ଜମି ଲାଗି ହେଲା ନବୀନ କୋଣାର୍କ ଲଲାଟ
1: ଆଜ୍ଞା
0: ଏମ୍ପିୟୁ 1001 ଏମ୍ପିୟୁ 1010 ଇ କିସମ ମାନେ ସେମାନେ ବିହନ ଯୋଗାଡ କରିକି ରଖିଥିବେ ଖାଲ ଜମି ଲାଗି RGL 2537 ରାମଚଣ୍ଡୀ ବୋଲି ଗୋଟେ ଅଛେ ଆଉ ପୂଜା ସ୍ୱର୍ଣ୍ଣ ସବୁଆନ
1: ଆଜ୍ଞା
0: ଇ କିସମ ରଖିବେ ଆଉ ଅତି ଖାଲ ଜମି ଯେନ୍ତା ରହିଛେ ତାର ଲାଗି ସାରଳା ବର୍ଷା ଧାନ

0: କି ଖତ ଅଟାକି ବି ହିଡ଼ ପାଖରେ ଛାଇ ଜାଗାରେ ଜମା କରିକିରି ରଖିଦେଇଥିବାର କଥା, ଓଡ଼ ଚାଷ ଟାଇମ୍ରେ ସେମାନେ ତାକେ ଜମିରେ ପକାଇବେ। ଆଉ କିଛି ଆମର ଅଣଧାନ ହିସାବରେ ରହିଲା ଚିନାବାଦାମ ମଞ୍ଜି, ଆମର ଚାଷୀ ମାନେ ଧାନ ସହିତ ଚିନାବାଦାମ ବି କରୁଛନ୍, ଗୋବିରି ବି ଆଉ ହରଡ଼ ଆମର ଅଞ୍ଚଳରେ ପ୍ରାୟ ଚାଷ ହଉଛି। ଚିନାବାଦାମର କିସମ ହେଲା ଏକେ 12-24, ଜେଲ 24, କାଦିର 2, ଏ କିସମ ରଖିବେ। ହରଡ଼ର ହେଲା ଉପାସ 120, ଆଶା ଆଉ ଲକ୍ଷ୍ମୀ କିସମ। ମୁଗ କିସମ ହେଲା ବର୍ଷା ଦିନିଆ କି 851, ପିଡିଏମ 54, ସୁଜାତା ଧଉଳି।
1: ଆଜ୍ଞା,
0: ସେମିତି ବିରିର କିସମ ମାନେ ହେଲା ବର୍ଷା ଦିନିଆ କରବାର ଲାଗି P9 ସାରଳା, PU19, PU30।
1: ଆଜ୍ଞା,
0: ଏ କିସମ ମାନେ ଚାଷୀ ଭାଇ ମାନେ ସବୁ ଯୋଗାଡ଼ କରିକି ଟିକେ ରଖବାର କଥା।
1: ବଢିଆ କଥା କେତେଟା କହିଲେ ନାଗି ଆଜ୍ଞା। ଦେଖନ୍ ପ୍ରକୃତରେ ଯେନ୍ ଚାଷଟି ଆଉଛେ, ବଛରଟି ଆଉଛେ, ବଛର ତାକର ସବୁ ଆମେ ଚଳାଚଳ ନିର୍ଭର କରୁଛୁ ଚାଷ ପାତି ଉପରେ ଏକା। ଆଉ ଚାଷଟା ଯଦି ଠିକ ନାଇଁ ହେଲା, ଅମଲ ବି ଠିକ ନାଇଁ ପାଉ, ଆର୍ ସେ ଅନୁସାରେ ଆମର ଆୟ ବି କମିଯିବା। ଆଜ୍ଞା
0: ଆଜ୍ଞା,
1: ତ ଯାହା ହଉ ଆମର ସାଙ୍ଗେ ଯୋଡ଼ି ହେଇକିରି ଆମେ କେନ୍ତାକିରି ଖରିଫ ଚାଷ ଲାଗି ଆଷ୍ଠାନୁ ନିଜକେ ପ୍ରସ୍ତୁତ କର୍ମା, ଧାନର ଭିନ୍ ଭିନ୍ କିସମ ମାନେ ଆତରିଆନୁ କେନ୍ତାକିରି ସଂଗ୍ରହ କରିକିରି ରଖମା, କେନ୍ ହିସାବେ ଖତ ସାର ପକାମା, ତାର ସାଙ୍ଗେ ମୁଗଫୁଲି ମୁଗ ବିରିର କିସମ ମାନେ ବି କହିଦେଲେ ଆମର ଶ୍ରୋତା ଭାଗବାନ ମାନେ ଶୁଣିକିରି ନିହାତି ହୁସିଆର ହେବେ। ଆର୍ ଏମାନେ ଆଷ୍ଠାନୁ ଅଣ୍ଟା ଭିଡ଼ିକିରି ତାକେ କବାରେ ଲଗାବେ, ଆର୍ ତାଥି ସୁନ୍ଦର ଫାଇଦାଟେ ପାଇବେ ବୋଲିକିରି ଆଶା କର୍ମା। ଆପଣ ସମୟ ଦେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା।
2: ଦାଦା।
1: ହଁ ଭାଇ।
2: ବସିକରି ମୁଇଁ ସବୁ ଶୁଣୁଥିନି।
1: ଆଜ୍ଞା ଦେଖ୍ଲ କିନି ବଢିଆ କିସମ ମାନେ, ମଧ୍ୟମ କିସମ, ବାହାଲ କିସମ, ଆଠ ଜାତିଆ ଚାଷ କାଣା କାଣା ଅଛି, ଏହାଦେ କେନ୍ତାକିରି କର୍ମା, ବଢିଆ ହିସାବେ ବୁଝାଲି।
2: ହଇ ହଇ,
1: ଆମେ ଧ୍ୟାନ ଦେଇକିରି ଏକା ଏଟାକେ କବାରେ ଲଗାବାର କଥା।
2: ଯେ ଆମର ଚାଷୀ ଭାଇ ଗୁଟିକର ସାଙ୍ଗେ ଯୋଡ଼ି ହେଲେ କେନ୍ତା ହେତା ଦାଦା?
1: ହଏ ଜଲ୍ଦି ଜୁଣୁ, ଏହେଦେ ଚାଷୀ ଭାଇମାନେ କାଣା କାଣା କରୁଛନ୍, ତାକର ଯୋଜନା ଚିନ୍ତା ବୁନ୍ତା ବି ତାକର ଭିତରେ କାଣା ଅଛେ, ଶୁନ୍ମା ତାକର ଠାନୁ।
2: ଆଜ୍ଞା ଜୁହାର।
1: ଜୁହାର ଆଜ୍ଞା।
3: ଜୁହାର ଆଜ୍ଞା। ଜୁହାର ଜୁହାର।
2: କେନ୍ତା କେନ୍ତା ଅଛନ୍ ଆଜ୍ଞା?
3: ହଁ ଠିକ ଅଛୁ ଆଜ୍ଞା, ଭଲ ଅଛୁ।
2: ଯେ ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ଆଜ୍ଞା।
3: ମୋର ନାଁ ଚକ୍ରଧର ପ୍ରଧାନ ଆଜ୍ଞା।
2: ଆଜ୍ଞା,
3: ଆମର ଗାଁଟା ହଉଛି ସରଗଡ଼ା, ଆଉ ତୁସରା ତହସିଲ ପାଖରେ ଆମର ଗାଁଟା ଅଛି।
2: ଯେ ପ୍ରଧାନ ଆଜ୍ଞା, କାଣା କାଣା ସବୁ ଇହାଦେ ଚାଷବାସ ଚାଲିଛେ?
3: ଚାଷବାସ ଏବେ ତ ମୁଗ ହେଇଥିଲା ସାର୍।
2: ଆଜ୍ଞା।
3: ଧାନଟା ହେଇଛି ଅମଲ ନେଇ ହେବାର ତାଲି।
2: ଆଜ୍ଞା।
3: ଆଉ ଆମ ଏବେ ବର୍ତ୍ତମାନ ଖରାରେ ଆମ ବଗିଚା ଅଛି।
1: ଅଲଗା ଚାଷୀ ଭାଇ ମାନେ ଅଲଗା ବଛର ମାନେ ଗୁର୍ଦୁ ଗୁର୍ଦୁ ମୁଗ ପାଏସନ୍, ବଢିଆ ହେଇଥିଲା ବୋଲିକିରି କହେସନ୍, ହେଲେ ଏସୁରକା ସମକଟଟା ଟିକେ ଟିକେ କମି ଯାଇଛି, ଆଉ ମୁଗ ଯେନ୍ ମାନେ ଚାଷ କରିଛନ୍ ଟିକେ ନୁକସାନ ହେଲା ବୋଲି କହୁଛନ୍, ତାର କାରଣଟା କାଣା? କାଣା ସୁବିଧା ଅଛି ପାଣିର?
3: ନଦୀରେ ଆମର ସୋନଗଡ଼ ନଦୀ ଅଛି ଲାଗିକରି।
1: ଆଜ୍ଞା ଆଜ୍ଞା।
3: ସେଥିରେ ଚହଲା କୁଟସୁଁ, ତାପରେ ବୋରୱେଲ ବି ଅଛି ଗୋଟେ ଜାଗାରେ, ଯେନ୍ଟା ମୁଗ ଚାଷ କରୁଛୁଁ। ଆଉ ଆମ ବଗିଚା ଯେନ୍ଟା ଅଛି, ବଗିଚା ପାଖେ ନଦୀ ଅଛି।
1: ହଁ, ଏ ବୋରୱେଲଟା ବି ଠିକ ବାହାରିଲା ଏକା, ପାଣି ଠିକ ହଉଛି?
3: ଠିକ ବାହାରୁଛି, ମୁଗ ଚାଷ ପାଇଁ ହେବା, ଟିକେ ଧାନ ପାଇଁ ଟିକେ କମ ହଉଛି, ମୁଗ ଚାଷ ପାଇଁ ହେଇଯାଇଛି 2 ଏକର ମୁଗ ଚାଷ ଅଛି ଗୋଟେ ଜାଗାରେ।
1: ଆଚ୍ଛା,
3: ବୋରୱେଲ ଅଛି।
1: ଆଚ୍ଛା, ଧାନ ଚାଷଟା କେନ୍ତା କାଣା କରୁଛନ୍?
3: ଧାନ ଚାଷଟା ନଦୀରୁ ଲିଫ୍ଟ ପଏଣ୍ଟ ରହିଛି ଆମର, ଯେନ୍ତା ଅଛି ଇଲେକ୍ଟ୍ରିସିଟି ସବୁ ଅଛି, ସେଥିରୁ ପାଣି ଲଗେଇ କରି ଚାଷ କରୁଛୁ। ଆଉ
1: କାଁ ଧାନ କରିଛନ୍?
3: ଆମର ସିଲ୍କି ଧାନ ଆଜ୍ଞା।
1: ବେଲେ କେନ୍ତା ହେଇଛେ, କେବେ ତ ଅମଲ କର୍ମା?
3: 10-12 ଦିନ ପରେ ଯେ ହେବା।
1: ତ ଦେଖୁନ ଆଜ୍ଞା, ଏହେଦେ ତ ଆମର ଡାଲୁଆ ଧାନଟା ସରିଯିବା 10-15 ଦିନ ଗଲେ, ତାପରେ ଆମେ ଲାଗି ପଡ଼୍ମା ଖରିଫ ଧାନ ଲାଗି, ଖରିଫ ଚାଷ ଲାଗି।
3: ଆଜ୍ଞା।
1: ତ କାଣା କାଣା ଚିନ୍ତା କରିଛନ୍ ଖରିଫ ଚାଷକେ ନେଇକିରି?
3: ଖରିଫ ବୋଲେ ଯେଉଁଟା ମୁଗ ଚାଷ ଯେଉଁଟା କରାହେଇଥିଲା ସେଟା ଜମି ମାନେ ସବୁ ଜୋତା ହେଇଛି ସାର୍।
1: ଆଜ୍ଞା।

0: ଆଉ ଏବେ ସବୁ ପାଣି ସାଙ୍ଗେ ସାଙ୍ଗେ ଲଗେଇକରି କରିହେବା ଜଲ୍ଦି ଆଉ ଜୁନ୍ ପହିଲାରୁ ଷ୍ଟାର୍ଟ କରିଦେମା ଆଉ।
1: ଆଚ୍ଛା କାଁ କାଁ ଧାନ କର୍ମା, କେନ୍ତା ବିହନ ପାତର, କେନ୍ତା କେନ୍ତା ହିସାବ
0: ପଲାଙ୍ଗୀରୁ କିଣିକିରି ଆସୁ ଆଜ୍ଞା, ବିହନ ଦୋକାନ ଯେନ୍ ଅଛି
1: ଠିକ୍ ବିହନ ଠିକ୍ ଗଜା ସବୁବେଳେ ପାଉଛୁ ଏକା।
0: ହଁ ଗଜା ଭଲ ଗଜା ହଉଛି ଭଲ ହଉଛି।
2: ପସନ୍ଦ ଆଜ୍ଞା ଆପଣଙ୍କର ହେନର ମାଟି କେନ୍ତାଟା ଆଜ୍ଞା?
0: ମାଟି ପୁରା ବଗିଚାର ମାଟି ଅଛି, ଲାଲ ମାଟି ଆଜ୍ଞା।
2: ଆଜ୍ଞା ଆଜ୍ଞା
0: ଲାଲ ମାଟି ପୁରା ବହୁତ ସୁନ୍ଦରଟା ଅଛି, ବଗିଚାରେ କେନ୍ତା ଅଛି
2: ଆଜ୍ଞା।
0: ଆଉ ଧାନ ଚାଷ ଜମିଟା ପୁରା ବ୍ଲାକ୍ ମାଟି ଅଛି, ପୁରା କଳାଟା ଅଛି।
2: ଦୁଇ କିସମର ଅଛି ବୋଲୁନ?
0: ହଁ ହଁ ନାଇଁ ନାଇଁ, ଏଇଟା ଆମର ଯେଉଁ ଆଠ ଜମି ଅଛି ନଦୀ ସାଇଡ୍ରେ ଯେନ୍ଟା ଅଛି ଆମ ବଗିଚାରେ ସେଟା ଅଛି, ସବୁ ଲାଲ ମାଟି ଅଛି
2: ଆଜ୍ଞା ଆଜ୍ଞା।
0: ଯେଉଁଟା କି ଆମର ଡିଆଁ ମାଟି ମାନେ ଭିତରେ ବହୁତ ଉର୍ବର ସ୍ଥଳଟା। ଆଉ ଧାନ ଚାଷ ଜମିଟା ଅଛି କଳା ମାଟି ଅଛି, ମାଟି ଫାଟସି ଯେନ୍ତା କି ମୁଗ ମାନେ ବହୁତ ହେସି।
2: ଇ ଆମ ଗଛ ଲଗାବାରଟା କେତେ ବରଷ ଯାଏ ହେଲାନ ଆଜ୍ଞା? ଆପଣ
0: 2012 ଲଗେଇଛୁ ଆଜ୍ଞା।
2: କାଣା କାଣା ସବୁ କିସମ ଅଛି ଆଜ୍ଞା?
0: କିସମ ଆମର ଦଶରୀ ଆମ ଅଛି ସାର୍, ଦଶରୀ ଅଛି, ଆମର ପଲ୍ଲୀ ଅଛି, ଲେଙ୍ଗଡ଼ା ଅଛି।
2: ବିକ୍ରି ବଟା କରବାର ଲାଗି ଆପଣଙ୍କର ପାଖେ କାଣା ସବୁ ସୁବିଧା ସୁଯୋଗ ଅଛି ଆଜ୍ଞା?
0: ବଗିଚାରୁ ନେଇ ଆସନ୍, ଗାଡ଼ି ଆସିକି ନେଇ ଆସି ବାହାରକେ ନେଇ ଆସନ୍, ସବୁ କଞ୍ଚାଟା ଏକା ନେଇ ଆସନ୍ ସେମାନେ
2: ଆଜ୍ଞା। ଆଜ୍ଞା
0: ପାଞ୍ଚବାର ତ ନେଇ ରହିବେ ଆଜ୍ଞା।
2: ଆପଣଙ୍କର ଗାଁଟା କେତେ ଯାଏ ଲୋକ ସଂଖ୍ୟା ହେବେ ଆଜ୍ଞା?
0: ଆମର ଗାଁ ଲୋକ ସଂଖ୍ୟା 600 ଖଣ୍ଡେ ହେବେ ଆଜ୍ଞା।
2: ହଁ ହଁ, କାଣା କାଣା ସବୁ ପ୍ରାକୃତିକ ପରିବେଶ ଅଛି ଆପଣଙ୍କର ଗାଁରେ, ଆଉ ମଠ ମନ୍ଦିର କାଣା କାଣା ଅଛି ଆଜ୍ଞା?
0: ସୋନଗଡ଼ ନଦୀ ପାଖରେ ଗାଁଟା ଅଛି, ପାଖରେ ଛୋଟ ଛୋଟ ପାହାଡ଼ ଅଛି
2: ଆଜ୍ଞା,
0: ଯୋଉଟା ଅଛି ଉଡ଼ାଜାହାଜ ଛୁଡ଼ିଆ ଏସ୍ଟି ବାବା ଜାଣିଛନ୍ତି?
2: ହଁ ଆଜ୍ଞା ଆଜ୍ଞା ଆଜ୍ଞା।
0: ହଁ ସେଟାକି ଆମର ବଗିଚାକୁ ଲାଗିକରି ଏଇଟା ସେଇ ଏସ୍ଟିଟା ଅଛି
2: ଆଜ୍ଞା ଆଜ୍ଞା।
0: ତାର ତ ଲମ୍ବା ତ 1.5 କିଲୋମିଟର ଅଛି
2: ଆଜ୍ଞା ଆଜ୍ଞା।
0: 42 ଏକର ଯେଉଁ ସରଗଡ଼ା ଆମର ଗାଁର ଜମି ସେଟା ଯେ କେବେ ତିଆରି ହେଇଛି ଏବେ।
2: ଯେ ଚାଷବାସ କଥା ତ ହେଲା ଆଜ୍ଞା, ଚାଷବାସ ସାଙ୍ଗେ ଆପଣ ଆଉ କାଣା କାଣା କରସନ୍?
0: ଗୋଟେ କଲେଜର ପ୍ରିନ୍ସିପାଲ ଅଛି ଆଜ୍ଞା, ଅତିଲଖୁଟି କଲେଜ ଯେଟା ଆମର ବଲାଙ୍ଗୀର ଜିଲ୍ଲା।
2: ଯେ ଦେଖୁନ୍ ଇଆଡ଼େ ଆପଣଙ୍କର ଅଧ୍ୟାପନା କାମ, ଅଫିସ କାମ, ତାର ସାଙ୍ଗେ ସାଙ୍ଗେ ଚାଷ, ଦୁଇଟାକେ ସମୟ ଦେଇ ହେଉଛି ଆଜ୍ଞା।
0: ହଁ ହଁ ସେ ଆଜ୍ଞା
2: ହଁ,
0: ପାଖେ କାଣ କି ଘର ପାଖେ ନା ଗାଁ ମୂର୍ଷାରେ ଜମି ଆଉ ସବୁ ବଗିଚା ଖୋଲା ନଦୀ ସବୁ ପାଖେ ଅଛି କି ନାଇଁ
2: ଆଜ୍ଞା? ଯେତେବେଳେ ଟିକେ ଫୁର୍ସତ ସମୟ ପାଇସନ୍ କେନ୍ଟା ସବୁ କରବାର ଲାଗି ଆପଣଙ୍କୁ ଭଲ ଲାଗ୍ସି ଆଜ୍ଞା?
0: ଫୁର୍ସତ ଟାଇମ୍ରେ ଏଇଟା ବଗିଚାରେ ପ୍ରାୟ ତ ଟାଇମ୍ ପଳେଇ ଆସି ଆଜ୍ଞା। ଆସିଲା ପହଲା ବଗିଚାକେ ପଶିବେ, ତାପରେ ଗାଁକେ ଯିବାର ପାଇଁ
1: ଲଗେଇଛେ ବୋଲିକିରି କହୁଥିଲେ, ଲଗାଲା ବେଲକେ କେତେ କେତେ ଦୂରିଆ କେତେ କେତେ କେନ୍ତା କେନ୍ତା ଗଛ କେ
0: ଅଲଗା ମେଥଡ଼ରେ ସବୁ ଜଗା ହେଇଛି?
1: କେନ୍ ମେଥଡ଼ରେ ଜଗାଲେ?
0: ଜଗା ହେଇଛି ବୁଝିଲେ
1: ଆଜ୍ଞା,
0: କେନ୍ତା ଡିଷ୍ଟାନ୍ସଟା ଟିକେ ବଢି ଯାସି, ଆ ସିଧା କଲେ କମି ଯାସି ଡିଷ୍ଟାନ୍ସ, ସେତେବେଳେ ଗୋଟେ ସେଟା ଗୋଟେ କରି ଆର ମଝିରେ ଲାଇନ କରି କରି ଜଗା ହେଇଛି।
1: ଫେର୍ ବି ଗଛ କେ ଗଛ କେତେ ରହିବା ଦୂରତାଟା?
0: ହଁ ଏବେ ନେଇ ଲାଗବାର, ତାହେଲେ ତଥାପି ଆମ ବହୁତ ଆସୁଛେ, ଯେନ୍ଟା ବେଶୀ ପାଖାପାଖି ବଡ଼ ଗଛ ହେଲାଟା ଟିକେ ଲାଗୁଛେ, ଆଉ ଆମ ଆସବା ଲାଗି ଅସୁବିଧା ନାହିଁ, ଆମ ତ ଆସୁଛେ।
1: ଗଛ କେ ଗଛ ଆମକୁ 18-20 ଫୁଟ ଖଣ୍ଡେ ଏନ୍ତା ଲଗେଇଥିବେ ନା କି?
0: ଆଜ୍ଞା।
1: ତ ଇ ଯେନ୍ ଭିନ୍ ଭିନ୍ କିସମର ଆମ ଗଛ ମାନେ କହିଲେ, ଆମ ଚାରା ମାନେ ଲଗାଲେ, ଏଇଟା ଲଗାଲା ବେଲକେ ଆପଣ କେନ୍ତା କେନ୍ତା କଲେ, କେତେ ଖାଲ କଲେ, କେନ୍ତା କିରି ଖତ ସାର ଦେଲେ, କେନ୍ତା କି ଲଗାଲେ ଟିକେ ବତାବେ? ଆମର
0: ଲେବର ଲଗେଇ କରି 3 ଫୁଟ ବାଇ 3 ଫୁଟ 3 ଫୁଟ ବୁଝିଲେ, ଲମ୍ବା ଚୋପା ଗଭୀର 3-3 ଫୁଟ କୁଡ଼ା ହେଇଥିଲା, ତାକୁ ସେଥିରେ ସବୁ ଯେଉଁ ସେ ଖତ ଦିଆ ହେଇଥିଲା, ସାର ଦିଆ ହେଇଥିଲା, ଜଗା ହେଇଥିଲା।
1: କାଣା ଖତ ସାର ଦେଲେ ସେତେବେଳେ?
0: ଖତ ସାର ବୋଲେ ଆମ ଗୋରୁ ଯୋଉ ଅଛି ଆମର ଖତ ଯୋଉଟା ଦିଆହେଇଛି, ଆଉ ଡିଏପି ଫିଏପି ଦିଆହେଇଥିଲା।
1: ତାପରେ ଗଛକେ ଯତ୍ନ ନେବାର ଲାଗି କେନ୍ତା ମେହନତ କରବାକେ ପଡ଼ିଲା ଆପଣଙ୍କୁ?
0: ଲେବର ସବୁ ଲାଗିଛନ୍ତି ମାନେ ତଳେ ସବୁ କଟାକୁଟି, ଘାସ ଖୁସି ସବୁ କଟାକୁଟି ହେଇଥିଲା, ଏବେ ସଫା ଅଛି। ଆଉ ଏବେ ଖାଲି ଯାହା ଅଛି ପତ୍ର ପୁତୁରା ପଡ଼ୁଛି, ଆଉ ଯୋଉ ଆମ୍ବ ପତ୍ର ସେଟା ଅସୁବିଧା ନାହିଁ କିଛି, କାରଣ ଆମ୍ବ ତୁଲିଲେ ସେଟା ଫାଟୁନି ପତ୍ର ପଡ଼ିଲା ପରେ।
1: ଆଚ୍ଛା,
0: ସେଥିଲାଗି ତାକୁ ସଫା କରୁ ନାହିଁ, ରଖା ହେଉଛି ସେଠିକି।
1: ଆଚ୍ଛା,
0: ତ ଉଚ୍ଚାରୁ ଆମ ପଡ଼ିବ ସବୁ ଫାଟି ଯାଇଛି, ଆମ ପତ୍ର ତଳେ ପଡ଼ିଲେ ଆମଟା ସୁରକ୍ଷିତ ରହୁଛି ଆଉ।
1: ନାଇଁ ଠିକ କଥା, ଇନେ କାଣା ହେସି କି ଆମେ ଯେତେବେଳେ ପହଲା ଆମ ଗଛଟା ଲଗାମା, ଚାରାଟା ଲଗାମା, ଟିକେ ପାଣି କେତେବେଳେ ଅସୁବିଧା ହେଲା କମିଗଲା ବେଲେ ମରିଯିବାର ଭୟ ଥିସି, ଆଉ ବର୍ଷେ 2-3 ବରଷ ତ ଭିନ୍ ଭିନ୍ ରୋଗ ପୋକ ମାନେ ବି ଲାଗିଥିସନ୍, ଯେନ୍ଟାକି ଚାଷୀ ଭାଇ ବୋନ ମାନେ କହେସନ୍।
0: ଆଜ୍ଞା,
1: ତ ସେ ଅସୁବିଧାଟା ଆପଣ କେନ୍ତା କେନ୍ତା କିରି?
0: କିଛି ଅସୁବିଧା ଆମର ନାହିଁ, ଆଉ ପାଣିର ଅସୁବିଧା ବି ଆମର ନାହିଁ ନ।
1: ଆଜ୍ଞା,
0: ଲାଗିକରି ଅଛି ବଗିଚାକୁ, ଲାଗିକରି ନଦୀ ଲାଗିଛି, ବଗିଚା ଭିତରେ ମଟର ବସିଛି, ଆଉ ସେତେ

0: ପାଣି ଲିଫ୍ଟ କରାହଉଛି।
1: ଆଚ୍ଛା, ପାଣିଟା ଡ୍ରିପ୍ରେ ଦିଆ ହଉଛି କି ବୁଲେଇ ଦିଆ ହେସି?
0: ନାଇଁ, ପହଲା ମୋଟର ଆମର ସ୍ପ୍ରିଙ୍କଲର ନଲ୍ରେ ଅଛି, ସେଟାକି ଆମେ ଗଛ ଗଛ ଦଉଥିଲୁ, ଏବେ ଏବେ ଆଉ ଦେବାର ପଡ଼ବା ନାଇଁ, ଖରା ମାସରେ ଟିକେ ଦଉଛୁ ସ୍ପ୍ରିଙ୍କଲରରେ।
1: କେତେ ଦିନେ ଦେସନ୍ ଥରେ ପାନ? ଖରା ମାସେ
0: 8 ଦିନ 10 ଦିନ ଘାଗେ ଦେସୁ। ଆଉ
1: 10 ଦିନ ଏନ୍ତା ଘାଗା ବୁଲେଇ ବି ଦଉଛନ୍ ଆଉ ଘାଗା ସ୍ପ୍ରିଙ୍କଲରରେ
0: କାଣା କି ସେମାନେ ରାତି ସାରା ବି ପାଣି ଛାଡ଼ି ଦେଇଥିସୁ।
1: ତାର ଉପରେ ଆମ ପଡିଲେ ନାଇଁ ଫାଟବାର, ଯେନ୍ଟା କି ସୁବିଧା ହଉଛେ। ହେଲେ ଏନେ ଅନେକ ସମୟ ଘାଘା ଜୁଏ ଲାଗିକିରି ବାଟା ନୁକସାନ ହେଇଯାଇଥିସି, ତ ହେନ୍ତା କିଛି ଅସୁବିଧା ଭୋଗ କରବାକେ ନାଇଁ ପଡ଼ବା?
0: ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ସବୁ ପ୍ରକାର ସୁବିଧା ଅଛି, ସାଇଡ୍ରୁ ଯେତେବେଳେ ପାଣି ଦେଇ ଦେଉଛୁ ସେତେବେଳେ ଭିଜି ଯାଉଛି।
1: ଆଜ୍ଞା,
0: ଆଉ ପାଇଁ ଡର ନାଇଁ ରହିବାର, ସାଇଡ୍ରୁ ବାଡ଼ା ତରାରୁ ସବୁଆଡ଼େ ପାଣି ସବୁବେଳେ ଝିଟା ଝୁଟି ହେଉଛି।
1: ଆଉ ଗାଁ ଦାମୁର କି ଲୋକ ପଶିକିରି ହେନ୍ତା କିଛି ନୁକସାନ ନାଇଁ କରବାର?
0: ଲୋକମାନଙ୍କର ଅସୁବିଧା ନାହିଁ, ଅସୁବିଧା ହଉଛି ମାଙ୍କର ମାନେ ସବୁ ଆସୁଛନ୍ତି ଆଜ୍ଞା, ଟିକେ ଡିଷ୍ଟର୍ବ କରିଦେଉଛନ୍ତି।
1: କେନ୍ତା କେନ୍ତା କରବାକେ ପଡ଼ୁଛି ଏଥିର ଲାଗି?
0: ସେଥିର ଲାଗି ନା ସେମାନଙ୍କୁ ଦଗା ଦେବାର ପଡ଼ୁଛି, ଆଉ ଦିନେ ଅଧେ ଖେଦି ଦେଲା ପରେ ସେମାନେ 8-10 ଦିନ ପରେ ଫେର ପାଇସନ୍।
1: ଲୋକ ମାନେ ଜୁଗି କିରି ଅଛନ୍ ବେଲେ ଅସୁବିଧାଟା ନାଇଁ ହେବାର ବୋଲୁନ୍?
0: ଦେଖୁଛୁ ସେମାନଙ୍କୁ ଆଉ ଯେତେବେଳେ ଗହଡି ଦଉଛୁ ଆଉ
1: ବେଲେ ଇହେ ଦେ ଆମର 12 ବରଷ ଖଣ୍ଡେ ହେଇଗଲାନ ଆମ ଗଛ ମାନକେ।
0: ଆଜ୍ଞା ଆଜ୍ଞା,
1: ଆଉ ପ୍ରାୟ 150 ଖଣ୍ଡେ ଆମ ଗଛ ଅଛି।
0: ଆଜ୍ଞା,
1: ତ କେତେ ଜାଗାରେ ଫଲୁଛି ଆଜ୍ଞା ବର୍ଷକ? ଇହାଦେ
0: ବର୍ଷକ ବେଲେ ଏବେ ଧରନ୍ତୁ ବେଶୀ ଟିକେ ନଷ୍ଟ ହେଇଗଲା ପରେ ମାଙ୍କର ସାଙ୍ଗ କାଟି ସାରିଲା ପରେ ବର୍ଷକ ଆମେ ଅନ୍ୟ ବର୍ଷ ପତଳା ହେଇଥିଲେ 30-40 ହଜାର ଆସି, ଏଥର ଟିକେ ବେଶୀ ଆସିଛି, ଏଥର ଅଧିକା ଟିକେ ହେବା ଯାହା ଜଣା ପଡୁଛି, ଆମ ଗଛରୁ ଦେଖି ଜଣା ପଡୁଛି ଭଲ ହେଇଛି ବର୍ଷ ଆମଟା।
1: ବିକ୍ରି ବଟା ଲାଗି ଅସୁବିଧା ନାଇଁ?
0: ଅସୁବିଧା କିଛି ନାଇଁ।
1: କେନ୍ତା କେନ୍ତା କରୁଛନ୍?
0: ସେ ପାଖର ଗାଁର ଜଣେ ବ୍ୟବସାୟୀ ଅଛି, ସେ ଆସି ଗାଡି ନେଇକିରି ସବୁ ନେଇ ଆସି ସେ ନେଇକି।
1: ଆଚ୍ଛା, ଏକା ସାଙ୍ଗେ ତୁଲସନ୍ କି ମଝିରେ ଫେଚ୍ ଫେଚ୍ କରି?
0: ତାର ସେ ପହଲା ତ ଦୋଷୀ ଆମ ନେସୁ, ମଝିରେ ଲେଙ୍ଗଡ଼ା ବି ନେସି, ତାପରେ ଆମର ପଲ୍ଲୀ ଲାଷ୍ଟ କି 3 ଥର କରି ସେମାନେ ନେସନ୍।
1: ଆପଣ ଗୋଟେ ଧନ୍ଦାରେ ଅଛନ୍, ଅଧ୍ୟାପନା କରୁଛନ୍, ତାର ସାଙ୍ଗେ ଚାଷ କେ ଗୋଟେ ନିଶା କରିକିରି ପ୍ରକୃତି ସାଙ୍ଗେ ଯୋଡ଼ି ହେଇକିରି ଅଛନ୍, ବହୁତ ଖୁସି ଲାଗ୍ଲା। ଆପଣଙ୍କର ଆଗ୍କେ ଯୋଜନା କାଣା, ନୂଆ ଜିନିଷ କାଣା କରିକିରି ଆପଣ ଜୀବନଟା ଶାନ୍ତିରେ ବିତାମି ବୋଲି ଭାବୁଛନ୍?
0: ଶାନ୍ତି ହେଲେ ବଗିଚାରେ ତ ସୁବିଧା ଅଛି, ଘର ଘୁରା ବନା ହେଇଯିବି ବଗିଚାରେ।
2: ଯାହା ବି ହଉ ପ୍ରଧାନ ଆଜ୍ଞା, ଆମର ସାଙ୍ଗେ ଆପଣ ଯୋଡ଼ି ହେଲେ, ଚାଷବାସ କେ ନେଇକିରି ଆପଣଙ୍କର ଜୀବନ ଜୀବିକା କେ ନେଇକିରି ଆମର ସାଙ୍ଗେ କଥାବାର୍ତ୍ତା ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
1: ଜୁହାର ଆଜ୍ଞା।
2: ଦାଦା
1: ବଢ଼ିଆ ଲାଗ୍ଲା ହୋ।
2: ହଇ ଆଜ୍ଞା, ଦେଖ ତ ଆମ ବଗିଚା ବି କରିଛନ୍।
1: ହଁ ପ୍ରଧାନ ଆଜ୍ଞା, କମାଲ କରିଦଉଛନ୍ ପ୍ରକୃତରେ। ଯେନ୍ ମାନେ ଗୋଡ଼ ହାତ କେ ଚଲେଇକି ରଖସନ୍ ନି କା ଭାଇ, ଦେହେ ପାନ ଲାଗି ତାଙ୍କର ଗୋଟେ ବଡ଼ ଭୂମିକାଟେ ରହେସି। ଜରେ ବେମାରେ ପଡ଼ନି, ସୁସ୍ଥରେ ଜୀବନଯାପନ କରସନ୍, ଖୁସିଥି ରହେସନ୍। ସେ 2 ପଇସା ପାଇବାରଟା ଅଲଗା କଥା, ସେଟା ଯେନ୍ଟାକି ପ୍ରଧାନ ଆଜ୍ଞାଙ୍କର ହେଇପାରିଛେ। ଖୁସି ଲାଗ୍ଲା ତାଙ୍କର ସାଙ୍ଗେ କଥା ହେଇକିରି, ତ ଏହେ ଦେ ପ୍ରଧାନ ଆଜ୍ଞାଙ୍କର ଲାଗି ଗୀତଟେ ଆଜ ବଜାମା,
2: ଶୁଣମା।
1: ହଏ ଶୁଣୁ।

0: ଦାଦା
1: ହଁ
0: ଜମ୍କି ଗଲା ହ
1: ସବୁ ପାଖେ ବୋଲ ତ ଭାଇ ପାନ୍ ପୁନା ଘା ଘା ବର୍ଷି ବର୍ଷା ଦଉଛି ସିନା
0: ହଇ
1: ହେଲେ ଯେତେବେଳେ ଖରା କରୁଛି ନି ରହି ଦହି କରିଦେଉଛି ଜୀବନଟାକେ
0: ପୁରା ଦାଦା ଯଦି ଖରାରେ ବାହାରିଯିବ
1: ହଁ
0: ବୋଇଲେ କେତେବେଳେ ଝାଉ ମାରିଦେବା ତାର କିଛି ଠିକ୍ ନି
1: ହଏ ସେଥିର୍ଲାଗି ହୁସିଆର ହେଇକିରି ଆମେ ଯାହିଁ ଗଲେ ବି ବୋଲ ତ ପେଟେ ଖାଇକିରି ବାହାରୁ ନିହାତି ଦରକାର ନି ହେଲେ ଟାନ୍ ଖରାତି ଭଟାକେ ନାଇଁ ବାହାରୁ
0: ହଏ
1: ଯଦି ବି ବାହାରବାକେ ପଡ଼ୁଛି ପାନ୍ ବୋତଲ ଆର୍ ଛତା ଚପଲ ଗୀତାକେ ଯେନ୍ତା ନାଇଁ ଭୁଲ୍ମା
0: ନିହାତି ନିହାତି ହିସାବରେ ଆର୍ ଗୋଟେ କଥା ଦଦା ଖାଲି ଆମର କଥା ଚିନ୍ତା କଲେ ନାଇଁ ହୁଏ
1: ହଏ
0: ଆମେ ଯେନ୍ ଗାଏ ଦାମୁର ଛେଲ ମେଢ଼ି କରି ଦୁଇପଟ ରଖିଛୁ ସେମାନଙ୍କୁ ବି ଟିକେ ଯତ୍ନ ନେବାକେ ପଡ଼ବା
1: ହଁ ଆମର ସିନେ ଟୁଣ ଅଛେ ବୁଝିବାର ଶକ୍ତିଟିଏ ଅଛେ କହିଦେଇ ପାରୁଛୁ
0: ହଏ
1: ପଶୁ ଜନ୍ତୁ ସେମାନଙ୍କର ଦାୟିତ୍ୱ ଆମର ଭଗବାନ ତ ସେମାନଙ୍କୁ ସେସବୁ କ୍ଷମତାଟା ନାଇଁ ଦେଇ ସେମାନେ କହି ନାଇଁ ପାରନ୍
0: ହଏ
1: ତାଙ୍କର ଭଲ ମନ୍ଦ ଆମେ ଯଦି ନାଇଁ ବୁଝମା ଆମର ବାହାବଲ ଅସଲ ସାହାପଟ ସେମାନେ
0: ହଏ
1: ଅସୁବିଧାରେ ଆମେ ଏକା ପଡ଼୍ମା ଭାଇ
0: ନିହାତି ହିସାବରେ ସେମାନଙ୍କର ଖାଇବାର ପିଇବାର ଗୁହାଲ ବ୍ୟବସ୍ଥା ଇଟାକେ ଟିକେ ଦୃଷ୍ଟିରେ ରଖ୍ବାକେ ପଡ଼୍ବା
1: ହଏ
0: ଆର୍ ଯଦି ଯତ୍ନ ନେମା ବୋଇଲେ ଆମକୁ ବି ସେମାନେ ନିହାତି ହିସାବରେ ଆଗ୍କେ ବଢ଼ାବେ
1: ହଁ ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କେ ଅନୁରୋଧ କର୍ମା ଗାଏ ଦାମୁର ଛେଲ ମେଢ଼ି କୁକୁରା ଚେମରା ଚେରେ ଚିରମୁଲ ଯାହା ବି ଅଛନ୍ ଖରା ଦିନେ ଯିଏ ଯେନ୍ତା ସୁବିଧା ପାଏମା ପାନିର ସୁବିଧା ଟିକେ ସମସ୍ତେ କରୁନ୍
0: ନିହାତି ଯେ ଦଦା
1: ହଁ
0: ଯା ତାନ ଗାଁ ବୁଲଛେ
1: ଯୋଉ ଯିମା
0: ଜୁହାର ଦଦା
1: ଜୁହାର ଭାଇ ଜୁହାର।

ଶେଷ ହେଲା କିଷାନ ବାଣୀ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଝରିଆଲ।

0: ଝରିଆଲ କାର୍ଯ୍ୟକ୍ରମର ସବୁ ଶ୍ରୋତା ଭାଇ ବହିନମାନଙ୍କୁ ଆମର ଜୁହାର। ଶ୍ରୋତା ଭାଇ ବହିନମାନେ ସବୁଥର ଲେଖେନ୍, ଆଜ ବି ଆପଣମାନଙ୍କର ଲାଗି ଆମର ଭାଷାର କିଛି କବିତା ଆର୍ ତାର୍ ସାଙ୍ଗେ କବିଙ୍କର କଥାବାର୍ତ୍ତା। ଆମର ସାଙ୍ଗେ ଅଛନ୍ ଆଜି କବି ଋଷିକେଶ ପୁରୋହିତ, ତାଙ୍କର କବିତା ଶୁଣମା ଆମେ, ତାର ସାଙ୍ଗେ ତାଙ୍କର ସାଙ୍ଗେ ଦୁଇ ଚାରି ପଦ କଥାବାର୍ତ୍ତା କରବା। ପୁରୋହିତ ଆଜ୍ଞା ଜୁହାର।
1: ଜୁହାର।
0: ପହିଲା ଆଜ୍ଞା ଆପଣ ଆଣିଥିଲା କବିତା ଆମକୁ ଶୁଣାବେ।
1: ମୋର ପହିଲା କବିତା ହଉଛେ ହଜି ଯାଇଛେ ଗାଁର ସିରି, ହଜି ଯାଇଛେ ଗାଁର ସିରି, ଖୋଜି ପାରିଲେ ମିଲ୍ବା, ଆମର ଇନ ସବୁ ଅଛେ, ମନ କଲେ ସବୁ ଫିର୍ବା, କାହିଁ ଗଲା ସେ କେଉଁ ଘରର ହାଣିଦେ ଭଜା ଭୁଜା, ଘିସର ସର ରସା ପିଠା, ଗୁରପଗା ଦାନ୍ତରି ଖଜା, କଡ଼ି ହେଡ଼ୁଆ ମହୁଲ ଲଠା, ଜାମ୍ବୁର କେନ୍ଦୁଚାର, ମନୁଷ ଚିପୁ ପଦା କରିଦେଲା ଘନବହଲିଆ ଝାର, ଝିଲି ଧାନର ସୁଖା ଭାତକେ ଘି ପର୍ଝା ମୁକ୍ତୁନ, ମୁନଗା ଭାଜି ସୁର୍ଷ ଶାଗ, ଲାଗିଥାଉ ମିର୍ଚା ନୁନ, ଲାଗିଥାଉ ମିର୍ଚା ନୁନ, କର୍ଣ୍ଣିକୁସୁମା ସରିଆଁ ଧାନର ଢେକିତି କୁଟା ଚୁରା, ଗୁର ଗୁରସ ପଡ଼ିଥିଲେ ଭାଇ, ଟୁଣିକେ ପଡ଼ୁଛେ ନୁରା, ଟୁଣିକେ ପଡ଼ୁଛେ ନୁରା, ମାଲ ବାହାଲ ବେର୍ଣ୍ଣା ଆଟ ମୁଗ କୁରୁଦ ବିରି କଡ଼ି ହେଣୁଆ ମାଖନ ଶାଗ, ପଡ଼ିଲେ କଖାରୁ ବରି, ନଏଦ ନାଲର କଙ୍କରା ଘୁଲି, ସେନା ବଇଁରି ଝୁରି, ଟେଙ୍ଗନି ପୁଟିଆ ସେଉଲ ମାଛ, ପୁର୍ଗା ଝାଇଁ ଝୁରି, ସରାବନର ଝକେର ଝରିଆ, କାଦୁ ଯାତ୍ରା ତିହାର, ପହ୍ଲାରୁଆକେ ହୁଲହୁଲି ଦିଆ ହୋଲିଆ।

ଗୀତର ଲହର ମାଇନ୍ ଦେନ୍ ଚାଲିଗଲାନ ମାନ ଘିନ୍ ପୁର୍ଥି ନେଇ ମାରିଲେ ସବୁ ନେଇ ମାରିଲେ ସବ ଜାନ୍ତା ସବୁ ଗଲେ ନ ପାସରି ନୂଆଖାଇ ପୁଷ୍ପୁନି ତିହାର ଯାତ୍ରା ପରବ ସବୁ ଆଗର ବାଗିର ନେଇ ହେବାର ନ ସବେ ବନିଗଲେ ବାବୁ ହଜିଗଲାନ ଆଘର ସିରି ଗାଁ ଛିନା ଛିନା ଲାଗୁଛି ଗୁଡ଼ି କମିରା ମୃଦୁଙ୍ଗିନି ଗୁଲୁମା ଲାଗିଯାଉଛି ଆସ ସବେ ମିଶି ଏକ ହେମା ଫେର ନୂଆ କରି ଗଢ଼ମା ଆମର ସଂସ୍କୃତି ଆମର ପରମ୍ପରାକେ ଫେର ଘାଏ ଫୁରେଇ ଆନ୍ମା ଫେର ଘାଏ ଫେରେଇ ଆନ୍ମା ମୋର ଦୁଇ ନମ୍ବର କବିତା ହେଉଛି ବେଲ ବୁଡ଼ି ବୁଡ଼ି ଗଲାନ ଦେଖ ବେଲ ବୁଲି ବୁଡ଼ି ଗଲାନ ଦେଖ ସଞ୍ଜ ହେଇ ଆଇଲାନ ମାର କୁଲେ ଶୁଇଯିବାର ବେଲ ମା ତତେ ଡାକ ଦେଲାନ ମା ତତେ ଡାକ ଦେଲାନ ଗୁଡ଼ିନ ବାଜିଲା ସଙ୍କାର ଘଟ ଆଲତି ବେଲା ହେଲାନ ଗୁଡ଼ିନୁ ଶୁଭୁଛେ ଆଲତି ଗୀତ ମଙ୍ଗଲ ଆଲତି କୀର୍ତ୍ତନ ମଙ୍ଗଲ ଆଲତି କୀର୍ତ୍ତନ ଦୂର ପାହାଡ଼େ ପଶ୍ଚିମ ଦିଗେ ଲାଲ ହଲଦିଆ ଦିଶିଲାନ ଚିରେଚିରି ଗୁନ୍ କିଚିରି ମିଚିରି ବସାକେ ତାକର ଗୋ ଫିରିଲେ ନ ଗାଏ ବଲଦ ହମାରଡ଼ି କରି ଗୁଠୁ ଫିରି ଆଇଲେ ନ ଧୁଇଲ ଉଡ଼ୁଛେ ଗାଁ ଖୁଲିଥି ଘର ମାନକେ ଢୁକିଲେ ନ ଘର ମାନକେ ଢୁକିଲେ ନ ବୁଢ଼ା ବେଲର କଅଁଲି କିରଣ ଉଛେଇ ହେଇ ଯାଉଛେ ଧର୍ନେ ରାନୀ ପନତ କାନି କେନ୍ତା ଶୁଭା ପାଉଛେ କେନ୍ତା ଶୁଭା ପାଉଛେ ଖେତୁ ଫିରସି ଚଷା ଭାଇ ଧରିକରି ଜୁରା ଝଲ ବନ୍ଦ କଟାନ ବେଲ ତରାସି କର୍ସି ଝଲମଲ କର୍ସି ଝଲମଲ ସାଗରସିଆ ବନ ପର୍ବତ କେନ୍ତା ୱେନ୍ ଦିଶୁଛେ ଧୁକା ବାଜି ଧାନ ମଡ଼ିଆ ଲହରୀ ଦୁଲି ଖେଲୁଛେ ଲହରୀ ଦୁଲି ଖେଲୁଛେ ହୁରହୁରିଆ ଶୀତଲ ଧୁକା ପତର ହଲେଇ ବୁହିଲାନ ଗାଁ ତରାର କିଆ ଝରନ ଖଲଖଲେଇ ଗୀତ ଗାଇଲାନ ଖଲଖଲେଇ ଗୀତ ଗାଇଲାନ ଖରା ବର୍ଷା ଶୀତ କାକର ସଞ୍ଜ ଉବାଘର ଦିଶି ଦିଶି ମନକେ ଭୁଲା ରଙ୍ଗ ରଙ୍ଗେଲି ମନକେ ଘିନି ନେସି ମନକେ ଘିନି ନେସି ମା ମାଇସି ସଞ୍ଜ ବୈଠା ତୁଲସୀ ଚଅଁରାନ ଜାଲେନ ଗୀତା ଭାଗବତ ଗୁଡ଼ି ଗମିରାନ ପୁରାଣ ଗାହକ ଗାଇଲାନ ପୁରାଣ ଗାହକ ଗାଇଲାନ ସଞ୍ଜ ଉତାରୁ ରାଇତା ଆଇବା ଆକାଶେ ଜନ ଉଦବା ବଗ ବଗାନୁ ତରା ଉଦି କରି ଝଲମଲ ଦିଶୁଥିବା ଝଲମଲ ଦିଶୁଥିବା ତୋର ବି ପାଲି ପଡ଼ବା ମୋର ତିସରା ନମ୍ବର କବିତା ଏ ହଜିଗଲାନ ମାଇନ୍ ଦାଇନ୍ ମାନ ଘିନ୍ ପୁର୍ଥି ମନୁଷ୍ ଚିପୁ ପୁଡ଼େଇ ଖାଇଲା କଲିର ମାୟାତି ପଡ଼ି କଲିର ମାୟାତି ପଡ଼ି ମା ବୁଆ ଗୁରୁଜନକେ ଗୁଡ଼େଇ ଝୁଣ୍ଟେଇ ଦେଲା ନାଇଁ ମାନିକରି ଇତାର କଥା ନିଜେ ସିଆନ୍ ହେଲା ନିଜେ ସିଆନ୍ ହେଲା ପୁରୁଷା ଦିନର ଚାଲିଚଲନ ଯେନ୍ଟା ଚଲି ଆଇଛେ ସେ ସବୁକେ ଭୁଲି ଯାଇକରି ନୂଆ ଚଲନ ଧରିଛେ ନୂଆ ଚଲନ ଧରିଛି ଯେନ୍ ମାର ଖୁଲେ ଜନମ ହେଇ ଛୋଟ ନୁ ବଡ଼ ହେଇଛେ ବାପର ହାତକେ ଧରିକରି ପହଚାନ ଯିଏ ଦେଇଛେ ପହଚାନ ଯିଏ ଦେଇଛେ ସେମାନଙ୍କୁ ଭୁଲି ଯାଇକରି ଆଗକେ ଭିନେ ରହିଛୁ ମା ବୁଆକେ ଗହ ଗହ ହେଇ କେନ୍ ଡାକ ଦଉଛୁ କେନ୍ ଡାକ ଦଉଛୁ ଯେନ୍ ଗାଁ ମା ତୋର ସଠିଘର ତାହାକେ ଅର୍ଛି ଦେଲୁ ମା ମୁହର ମଧୁର ଡାକକେ ଆଜ ଭୁଲି ଗଲୁ ଆଜ ଭୁଲି ଗଲୁ ମା ବୁଆନୁ ଯେନ୍ ଚଲନ ଶିଖି ପଢ଼ି ଯାଇ ପାଇଥିଲୁ ସେ କଥାକେ ହେତେ ଦେଖ ତୁଇ ଭଲ ଭୁଲ କଲୁ ତୁଇ ଭଲ ଭୁଲ କଲୁ ମା ବୁଆ କେତେ ଗରବ କରୁଥିଲେ ସୁନା ପୁଅଟେ ପାଇଛେ ସେ ସୁନା ଆଜ ପିତଲ ହେଲା ଭଞ୍ଜେଇ ନେଇ ହଉଛେ ଭଞ୍ଜେଇ ନେଇ ହଉଛେ ଭାଇ ବୁହେନ୍ ପାସ୍ ପର୍ସା ଆଜ ଗଲୁ କେଁ ଭୁଲି ହେତେ ଦେଖ ତୋର ପିଲା ଦିନ ଖେଲୁଥିଲୁ ଗାଁ ଖୁଲି ଖେଲୁଥିଲୁ ଗାଁ ଖୁଲି ବୁଢ଼ା ବୁଢ଼ୀର ବେଲେ ହେଗା ବାବୁ ମା ବୁଆକେ ପଚରା ତୁଇ ବି ଦିନେ ବୁଢ଼ା ହେଇଯିବୁ ତୋର ବି ପାଲି ପଡ଼ବା ତୋର ବି ପାଲି ପଡ଼ବା ଏଇ କବିତାଟା ଆମର ଉଠରେ ବାବୁ ଉଠ ଉଠରେ ବାବୁ ଉଠ ଆର କାଣା ଦେଖୁଛୁ ତାଲୁକେ ତେତେ ଲାଗିଗଲାନ ଅଡ଼କା କୁନୁଆ ପହଞ୍ଚି ଗଲେନ ଆର କେତେବେଲ ଶୁଛୁ ଆର କେତେବେଲ ଶୁଛୁ ଚେତିକରି ରହିଥା ସଜାଗ ହେଇ ରହିଥା ଟଣ୍ଟି କଟା ଦଲ ମାତିଲେନ ବାବୁ କେତେବେଲେ କାଣା କରିଦେବେ କେତେବେଲେ କାଣା କରିଦେବେ ମନକେ ସାବଧାନ କରୁଥା ମନକେ ସାବଧାନ କରୁଥା ଏ ବାବୁ ଆର କାଣା ଦେଖୁଛୁ ଆଗକେ ଆଗକେ ଚାଲୁଥା ପଛକେ ଆର ନାଇଁ ଦେଖନ ଝୁଟେଇ ହାବୁଡ଼ି ହେବୁ।

0: ଆଜ୍ଞା, ମୋର କବିତାନ ମୁଇଁ ବେଶୀ କରି ଆମର୍ ସଂସ୍କୃତି, ଆମର୍ ପରମ୍ପରା, ଗାଁ ଗହଳିର ତାର୍ମାନେ ଚାଲିଚଲନ୍ ଉପରେ ବିଶେଷ କରି ମୁଇଁ ଲେଖ୍ସି। ଆରୁ ସେନ୍ତା କବିତା ଲେଖିକିରି ବିଶେଷ ଭାବରେ ମୁଇଁ ନାଁ ବି କମେଇଛେଁ, ବହୁତ ସମ୍ମାନିତ ବି ହେଇଛେଁ। ବିଶେଷ କରି ମୋର କବିତାମାନ୍କେ ଆମର୍ ହଜିଯାଇଥିବା ଚାଲିଚଲନ୍ ଉପରେ ବିଶେଷ ଗୁରୁତ୍ୱ ଦେସି ମୁଇଁ।
1: ଆପଣ କବିତା ଲେଖ୍ଲା ସାଙ୍ଗେ ସାଙ୍ଗେ ଗୀତ ଗଲେ ଲେଖ୍ସନ୍?
0: ହଁ ହଁ ଆଜ୍ଞା।
1: ତ ଗୀତ ଯେତେବେଲେ ଲେଖ୍ସନ୍ ବେଶୀ ଭଲ ଲାଗ୍ସି କି ଏନ୍ତା କବିତା ଲେଖ୍ଲେ ଭଲ ଲାଗ୍ସି?
0: ଗୀତ ଲେଖ୍ଲେ ମୁଇଁ ତ ଗୀତିକାର ଆକାଶବାଣୀର ଏ ମୁଇଁ ଗୀତ ସିନା ତାମାନେ ଲେଖ୍ଲେ ମୋତେ ଆନନ୍ଦ ଲାଗ୍ବା, ଆରୁ ହେ କବିତା ମୋତେ ଲେଖୁଛେ ଲେଖୁଛେ ଆରୁ କବିତା।
1: ଗୋଟେ କଥା ଦେଖୁନ୍, କବିତା ସବୁବେଲେ ମନର୍ ଭାବକେ ଫଟିକ କରି ପ୍ରକାଶ କରିଦେସି। କବିତା ଭିତରେ ଖୁବ୍ଟେ କଥା କହିହେସି ବୋଲସନ୍। ଆପଣ ଯାହା କହିବାର ଲାଗି ଚାହିଁଥିଲେ କବିତାରେ ଆଜ ତ କହିପାରିଛନ୍, କି ଆଗକେ ଆର୍ କହିବାର ଅଛେ ତାଲି?
0: ନାଇଁ, ଆଗକେ ଆର୍ କହିବାର ଅଛେ ତାଲି? ଯେ ଦେଖୁଛନ୍ ତ କଲିଯୁଗ ମାଡ଼ି ଆସୁଛେ, ଆରୁ ନେହେଲା ଘଟଣା ଗୁଡ଼ାକ ସବୁ ଘଟୁଛେ। ଆମେ ତାର୍ ଯଦି ମୁକାବିଲା କରିକିରି ଆମର କବିତା ଯଦି ସ୍ଥାନ ଦେମା, ତାହେଲେ ଶହେନୁ ଗୋଟେ ହେଲେ ତ ସୁଧୁରି ଯିବା।
1: ହଁ, ନିହାତି ଭାବେ ଶହେନୁ ଗୋଟେ ହେଲେ ସୁଧୁରିବା, ଏନ୍ତା ଆଶା କର୍ମା ଆମେ କବିତାକେ ନେଇକିରି। କବିତା ଭିତରେ ଜୀବନର ବୋଧକେ ନେଇକିରି ସମାଜକେ ସୁଧୁରାବାର୍ ଲାଗି ଚେଷ୍ଟା କର୍ମା, ସାହିତ୍ୟ ମାଧ୍ୟମତି ଜୀବନର କଥା କହେମା। ସମିଆ ଦେଲେ ଝରିଆଲତି ଆପଣଙ୍କର କବିତା ଶୁଣାଲେ, ଦୁଇ ଚାର ପଦ କଥା ହେଲେ, ସେଥିଲାଗି ଆପଣଙ୍କୁ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଜୁହାର
1: ଝରିଆଲତି। ଆଜି ଏତ୍କି ନ, ଫେର୍ ଆର୍ ଥରେ ଆର୍ ଜଣେ କବିଙ୍କର ସାଙ୍ଗେ ତାଙ୍କର କବିତା ଆର୍ ତାଙ୍କର କଥା। ସମକୁ ଜୁହାର।

ଝରିଏଲ୍ କାର୍ଯ୍ୟକ୍ରମରେ ଶୁଣିଲେ ଋଷିକେଶ ପୁରୋହିତଙ୍କ କବିତା ଆବୃତ୍ତି ଏବଂ ତାଙ୍କ ସହ ଏକ ସଂକ୍ଷିପ୍ତ ସାକ୍ଷାତକାର। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ସନ୍ଦୀପ କୁମାର କୁଅଁର। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣ ଭାଗ 39।

ଛଦ୍ମମୁନିଙ୍କ କୁଟିଳ କଥାକୁ ବୁଝିପାରୁନାହାନ୍ତି ରାଜା ପ୍ରତାପ ଭାନୁ। ସରଳପଣରେ ସବୁଯାକ ସତ୍ୟ ବୋଲି ମଣି ଅତି ବିନୟରେ କହୁଛନ୍ତି, ହେ ଯତି, ଏ ସଂସାରରେ ଏତେ ମୁନିଙ୍କ ସାନ୍ନିଧ୍ୟ ଲାଭ କଲି, ହେଲେ ଆପଣଙ୍କ ପ୍ରତି ଏକ ଅନାବିଳ ଭକ୍ତି ମୋ ମନମଧ୍ୟରେ ସଞ୍ଚାର ହେଉଛି। ଆପଣ ସାଧାରଣ ତପସ୍ୱୀ ନୁହନ୍ତି, ଆପଣ ଯେ କେହି ହୁଅନ୍ତୁ ମୁଁ ଆପଣଙ୍କର ଚରଣ ବନ୍ଦନା କରୁଛି। ଦୟାକରି ଆପଣଙ୍କର ସବିଶେଷ ପରିଚୟ ମୋତେ ପ୍ରଦାନ କରିବା ହୁଅନ୍ତୁ। ନିଜର ପରିଚୟ ଦେବାକୁ ଯାଇ ଭଣ୍ଡଜତି କହୁଛନ୍ତି, ହେ ରାଜା, ସୃଷ୍ଟିର ଆରମ୍ଭ କାଳରୁ ମୋର ଉତ୍ପତ୍ତି, ବହୁ ଦେହ ଧରି ନାହିଁ ବୋଲି ନାମ ମୋର ଏକତନୁ।

ଶୁଣିଲେ ତୁଳସୀ ରାମାୟଣର 39ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। କଣ୍ଠ ଓ ସଙ୍ଗୀତ ଦିଲୀପ କୁମାର ରାୟ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। କଣ୍ଠଶିଳ୍ପୀ ପ୍ରଭାସିନୀ ରଥ। ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ରାମପ୍ରସାଦ ପୁରୋହିତଙ୍କ ରଚନା।

ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ନବୀନ କୁଁୱର। ଗୀତ ରଚନା ହୃଷିକେଶ ପୁରୋହିତ।

ଆଜନ ସିମ୍ଫୋନିଆ ଦରପନ କେବେ ସୁଜିବା ବିହାର ଲଗନ ଦେଖ କେବେ ସୁଜିବା ବିହାର ଲଗନରେ ନୂଆ ଜନ ସିମ୍ଫୋନିଆ ଦରପନ।

ଦୁଆରେ ପୂଜା ପଡ଼ିବା ଦୁମୁରି ବାଲିରେ ଚଉରା ଫୁଲର ମୁଡ଼ୁଆରେ ପୂଜା ପଡ଼ିବା ଦୁମୁରି ତୁଇ ମୁଇ ହେଇ କନିଆ ବରଗା ବେବି ସାଲେ ଜୁରା ଜୁରି ତୁଇ ମୁଇ ହେଇ କନିଆ ବରଲ ବେବି ସାଲେ ଜୁରା ଜୁରି ଇ ଡାଲର ସୁଆରେ ସେ ଡାଲର ସାରି ଇ ଡାଲର ସୁଆ

ସେ କିଛି ମା ଦୁଇ ଜନ କିଛି ଲାଗଡ଼ର ଶିବରାତ୍ରିରେ ଦେଖିଛି ମା ଦୁଇ ଜନ ସମଲପୁର।

କାର୍ଯ୍ୟକ୍ରମରେ ଲେକରେ ପ୍ରଚାର କଲୁ ବିବିଧ ଭାରତୀରୁ ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଦମନ, କଣ୍ଠ ଓ ସଙ୍ଗୀତ ଗୌରବ ଆନନ୍ଦ, ଗୀତ ବାପୁ ଗୋସ୍ୱାମୀ।

ପରବର୍ତ୍ତୀ କଥାଚିତ୍ର ଗୁପ୍ଚୁପ୍ କଣ୍ଠଦାନ କରିଛନ୍ତି ଅମୃତା ନାୟକ। ତପୁ ନାୟକଙ୍କ ରଚନା, ସଙ୍ଗୀତ ସରୋଜ।

ପରବର୍ତ୍ତୀ କଥାଚିତ୍ର ଦିଲ୍ ମୋର ମାନେ ନା କଣ୍ଠଦାନ କରିଛନ୍ତି ଶଶାଙ୍କ ଶେଖର ଏବଂ ପ୍ରତିଭା ପ୍ରଧାନ। ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ପ୍ରେମ ଆନନ୍ଦ।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର ବିଜୟିନୀ ବିଜୟୀ ଭବ। କଣ୍ଠଦାନ କରିଛନ୍ତି ବିଶ୍ୱଜିତ ମହାପାତ୍ର। ଗୀତ ଶୀର୍ଷାନନ୍ଦ ଦାସ କାନୁନଗୋ। ସଙ୍ଗୀତ ପ୍ରେମ ଆନନ୍ଦ।

ଏଥର କଥାଚିତ୍ର ଜହ୍ନରାତିର ସାଥୀ, ଗାଇଛନ୍ତି ଲିପ୍ସା ମହାପାତ୍ର, ଗୀତ ନିର୍ମଳ ନାୟକ, ସଙ୍ଗୀତ ଗୁଡ଼ଲି ରଥ।

ପରବର୍ତ୍ତୀ କଥାଚିତ୍ର ମାୟାବୀ କଣ୍ଠଧନ କରିଛନ୍ତି ପ୍ରଫୁଲ୍ଲ ବେହେରା। ଗୀତ ଦିଲୀପ ଚୌଧୁରୀ। ସଙ୍ଗୀତ ଯଜ୍ଞ ଦାସ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ଶାସ୍ତ୍ରୀୟ ଗାୟନ ରାଗ ଭୋପାଲ ତୋଡ଼ି। ପରିବେଷଣ କରିଛନ୍ତି ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ।